ଜ୍ୟେଷ୍ଠ ମାସ 21 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 11 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:41 ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ତାରବର୍ତ୍ତୀ ଯୁଗଳକଣ୍ଠଶିଳ୍ପୀ ଗୁରୁଦତ୍ତ ଏବଂ ସାଧନା ସରଗମ କଣ୍ଠରେ ତାଙ୍କର ଗଣେଶ୍ୱର ମହାପାତ୍ରଙ୍କ ଗୀତ ରଚନାରୁ ସାଗର ସୁଧା ଲକ୍ଷ୍ମୀ ସାନ୍ତାଣୀ ଋଷିଛି ଆଜି ଜେମାମଣି ଭାରିକୁମାନୀ ସତେ ସାଜିଛି ଅଭିମାନୀ ତୋ ପାଟରାଣୀ।

ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ ଶୁଣନ୍ତୁ ଭଗବାନ ନାୟକ ବର୍ମାଙ୍କ ଗୀତ ରଚନାରୁ ଅମୃତ ଧାରାସେ ହସର ନାମ ଚାଖିଚ ବନ୍ଧୁ ଚାଖିଚ କି ସୂର୍ଯ୍ୟ ଶିଖସେ ଚାହାଣୀର ନାମ ଦେଖିଛ ବନ୍ଧୁ ଦେଖିଛ କି।

ଗୌରବ ପଟ୍ଟନାୟକଙ୍କ ଗୀତ ରଚନାକୁ ଏଥର କଣ୍ଠରେ ସଜାଇଛନ୍ତି ଶିଳ୍ପୀ ତୃପ୍ତି ଦାସ। ବଡ଼ ବିଚିତ୍ର ଜଣେ ନନ୍ଦରାଜର ଟିକି ପିଲାଟି, ବଡ଼ ବିଚିତ୍ର ଜଣେ ଟିକି ପିଲା ବୋଲି ଯାହାକୁ ବୋଲନ୍ତି, ଚିରି ପକାଇଲା ବଖାର ପାଟି। ବଡ଼ ବିଚିତ୍ର ଜଣେ ନନ୍ଦରାଜ।

ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଦୁଃଖୀଶ୍ୟାମ ତ୍ରିପାଠୀଙ୍କ କଣ୍ଠରେ, ଗୀତିକାର ନିଜେ ଦୁଃଖୀଶ୍ୟାମ ତ୍ରିପାଠୀ। ଜଗତ କରତା ହରି ତୁମ୍ଭ ନାମ ଧରି ଯିବି କିଶରେ ହେ ଜଗନ୍ନାଥ, ଦୁଃଖ ଭୋଜ ହେଲା ଭାରି ହେ ଜଗନ୍ନାଥ।

0: ଜଗ ବନ୍ଧୁ ବୋଲି ତୁମେ ଜଗତର ଜଗତବାସୀଙ୍କ ତୁମେ ଅତି ଆପଣର ଶ୍ରୋତା ବନ୍ଧୁ, ଏହି ଭକ୍ତିଗୀତଟି ସହିତ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନାକୁ ଆମେ ଏଇଠି ରଖୁଛୁ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା।
1: ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ବୀରେନ୍ଦ୍ର କୁମାର ପଣ୍ଡା।

ଆଜି ସମାଜରେ ଅନେକ ସ୍ଥାନରେ ଧର୍ମର ପ୍ରଚାର ପ୍ରସାର ଅନେକ ମାତ୍ରାରେ ବଢ଼ି ଚାଲିଛି। ପ୍ରତି ଗ୍ରାମରେ, ସହରରେ, ନଗରରେ ଆଜି ଧର୍ମର ଆଲୋଚନା, ପାରାୟଣ, ଯଜ୍ଞ, ପ୍ରବଚନ ହେଉଥିବାର ପରିଲକ୍ଷିତ ହେଉଛି। ବହୁ ଆଡ଼ମ୍ବରପୂର୍ଣ୍ଣ ସାଜସଜ୍ଜା, ସୁଦୃଶ୍ୟ ତୋରଣ, ମାଇକ୍ ମାଧ୍ୟମରେ ଧର୍ମବାଣୀ

ଶ୍ରବଣ ଏ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗ୍ରାମ ନଗର ସର୍ବତ୍ର ଦେବଦେବୀମାନଙ୍କ ସୁନ୍ଦର ମନ୍ଦିର ନିର୍ମାଣ କରି ଲୋକଙ୍କର ଈଶ୍ୱର ଦର୍ଶନ ପାଇଁ ସୁବିଧା କରାଯାଉଛି। ପ୍ରତି ପୂଜାସ୍ଥଳରେ ଲୋକଙ୍କ ଭିଡ଼, ଦାନ ଦକ୍ଷିଣାର ସମ୍ଭାର, ବହୁ ଦୂରଧାଡ଼ି ଲଗାଇ ପ୍ରଭୁ ଦର୍ଶନର ଚିତ୍ର ଦେଖିଲେ ଜଣାପଡ଼ୁଛି ଧର୍ମ ବୃଦ୍ଧି ହୋଇଛି ବୋଲି। ଯଦି ସ୍ଥିର ଚିତ୍ତରେ ଏକାନ୍ତ ଅବସ୍ଥାରେ ଚିନ୍ତନ କରିବା, ଏସବୁ ଦ୍ୱାରା କ'ଣ ଧର୍ମଭାବ ବୃଦ୍ଧି ହୋଇଛି, ଲୋକମାନଙ୍କର ନୈତିକ ଚରିତ୍ର ପରିବର୍ତ୍ତନ ହୋଇଛି, ସମାଜରୁ ଅପରାଧ, ପାପାଚାର, ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର, ଦୁରାଚାର କ'ଣ କମିଯାଇଛି, ନା ଲୋକେ ଧର୍ମ ନାମରେ, ଧର୍ମପିତ ପ୍ରତିଷ୍ଠା ନାମରେ ଅର୍ଥ ହାରଣ, ସ୍ୱକୀୟ ପ୍ରତିଷ୍ଠା ପ୍ରକାଶନ, ସରଳ ଲୋକଙ୍କୁ ଧର୍ମ ଭୟରେ ଧନାହରଣ, ଜୀବନଚର୍ଯ୍ୟା ପରିବର୍ତ୍ତନରେ ଉପଦେଶ ନ ଦେଇ କେବଳ ପ୍ରଦର୍ଶନରେ ସୀମିତ ରହିଯାଉଛି। ବିଜ୍ଞ ଲୋକଟିଏ ଏସବୁ ଦିଗରେ ଅଗ୍ରଗତି କରିଛି ନା ଅଧୋଗତି କରିଛି, ଏ ସମସ୍ତ ପ୍ରୟାସ ଆମକୁ ଜୀବନ ଗଠନର ସୂତ୍ର ଦେବାରେ ଯେପରି ବିଫଳ ହୋଇଛନ୍ତି, ସମାନ୍ତରାଳ ଭାବରେ ଧାର୍ମିକତା ଓ ଅପରାଧ ପ୍ରବଣ ରୂପକ ଦୁଇଟି ଦିଗ କିପରି ଚାଲିପାରିବ। ଧାର୍ମିକତା ବୃଦ୍ଧି ହେଲେ ପାପାଚାର ସ୍ୱତଃ ଦୂରେଇ ଯାଏ, ପ୍ରକାଶ ଓ ଅନ୍ଧକାର ଏକା ସାଙ୍ଗରେ ରହିବା ସମ୍ଭବ ନୁହେଁ। ଏଥିରୁ ଅନୁମାନ କରାଯାଉଛି ଆଜିକାଲି ଧର୍ମ ନାମରେ ଯାହା କିଛି ପ୍ରଦର୍ଶନ ଦୃଷ୍ଟିଗୋଚର ହେଉଛି ତାହା ଆମକୁ ଯଥାର୍ଥ ଧର୍ମର ନିର୍ଣ୍ଣୟାତ୍ମକ ମାର୍ଗ ସନ୍ଦର୍ଶନରେ ଅସମର୍ଥ ହେଉଛି। ତେବେ ଆମେ ବୁଝିବା ଧାର୍ମିକତାର ଅର୍ଥ ବାହ୍ୟ ଆଡ଼ମ୍ବର, ପ୍ରଦର୍ଶନ ନା ତାର ଅନ୍ୟ କିଛି ସଂଜ୍ଞା ରହିଛି। ଶାସ୍ତ୍ରକାରମାନେ ଆମକୁ ଧର୍ମର କୌଣସି ବାହ୍ୟ ଚିହ୍ନ ନାହିଁ ବୋଲି ବାରମ୍ବାର କହିଛନ୍ତି। ଚିତା, ତିଳକ, ବସ୍ତ୍ର, ମନ୍ଦିର, ଗୁରୁଦ୍ୱାର, ମସଜିଦ୍, ଗିରିଜା ଧର୍ମ ନୁହେଁ, ବରଂ ନୀତି, ଆଦର୍ଶ, ଦୟା, କ୍ଷମା ଆଦି ଗୁଣକୁ ଧର୍ମ କୁହାଯାଉଥିଲା। ଏଣୁ ଧର୍ମ ଅନୁସାରେ ଆଚରଣକୁ ହିଁ ଧାର୍ମିକତା କୁହାଯାଏ। ପୂଜାସ୍ଥଳର ସଂଖ୍ୟା ବଢ଼ିଗଲେ ସେଠାକୁ ଯାଉଥିବା ଲୋକମାନଙ୍କର ଭିଡ଼ ଦେଖିଲେ, ସେହି ସ୍ଥାନରେ ସୁନ୍ଦର ଆକର୍ଷଣୀୟ ଚାକଚକ୍ୟ ଭରା ସାଜସଜ୍ଜା ଦେଖିଲେ, ହୁଣ୍ଡି ବା ଦାନପତ୍ରରେ ପ୍ରତିଦିନ ବଢ଼ୁ ଚାଲୁଥିବା ଦାନ ଦକ୍ଷିଣାର ଆଧିକ୍ୟ ଦେଖିଲେ କ'ଣ ଧର୍ମ ବୃଦ୍ଧି ହେଉଛି ବୋଲି ଜାଣିବା? ଏସବୁ କାର୍ଯ୍ୟ ଧର୍ମ ନାମରେ ପ୍ରଦର୍ଶନ ମାତ୍ର। ଏମାନଙ୍କୁ ଧାର୍ମିକ କିମ୍ବା ଆସ୍ତିକ କହିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡ଼େ, କାରଣ ଏମାନଙ୍କ ଦ୍ୱାରା ଧର୍ମ ନାମରେ ପଣ୍ଡା ପୂଜାରୀମାନେ ଶ୍ରଦ୍ଧାଳୁମାନଙ୍କୁ ବିବିଧ ଉପାୟରେ ଧାର୍ମିକ ଭୟ ଦେଖାଇ ଶୋଷଣ କଷଣ ଦିଅନ୍ତି। ସେମାନଙ୍କ ସ୍ୱାର୍ଥ ପୂରଣ ନହେଲେ ହରତାଳ, ଅନଶନ, ଗୁଣ୍ଡାମି କରନ୍ତି, ଦାନ ଦକ୍ଷିଣା ପାଇଁ ଝଗଡ଼ା ଲାଗନ୍ତି, ନିଜେ ଦରିଦ୍ର ହୋଇ ଭିକ୍ଷାବୃତ୍ତି କରି ଅନ୍ୟକୁ ଧନଧାନ୍ୟରେ ସମୃଦ୍ଧ ହେବାକୁ ଆଶୀର୍ବାଦ ମନ୍ତ୍ର ମାଧ୍ୟମରେ ଦିଅନ୍ତି। ଏପରି ଅନେକ କିଛି ଶୁଣିବାକୁ ବା ଦେଖିବାକୁ ମିଳେ। ଯଦି ତାହା ଦେବତାର ସ୍ଥଳ, ତେବେ ସେଠାରେ ଥିବା ତଥାକଥିତ ସେବାୟତମାନଙ୍କ ଦେବତ୍ୱ କାହିଁ? ବରଂ ଲୋକଙ୍କୁ ଭୟଭୀତ କରାଇ ପୂଜା, ଅଭିଷେକ, ବ୍ରତାଦି ମାଧ୍ୟମରେ ଶୋଷଣ କରି, ନହେଲେ ଗ୍ରହର ଭୟ ଦେଖାଇ, ନହେଲେ ଅଶାନ୍ତି ହେବାର ଆଶଙ୍କା ଦେଖାଇ ଏମାନେ ଆସୁରିକ ପ୍ରବୃତ୍ତିରେ ମାତି ଯାଆନ୍ତି। ଧର୍ମ ନାମରେ ଏସବୁ ଦେଖି ଲୋକେ ଆସ୍ତିକ ହେବା ଅପେକ୍ଷା ନାସ୍ତିକ ହେବାକୁ ଅଧିକ ଇଚ୍ଛା କରନ୍ତି। କିନ୍ତୁ ବନ୍ଧୁ, ଧର୍ମର ଯଥାର୍ଥ ଅର୍ଥ ବୁଝି ନପାରି ନଖ କାଟିବା କଷ୍ଟରେ ହାତ କାଟିଦେବା, ନ୍ୟାୟ ଆପଣାର କରି ପ୍ରକୃତ ଧର୍ମକୁ ବୁଝିବା ପାଇଁ ଯତ୍ନ କରିବା ଆବଶ୍ୟକ। ଧର୍ମ ପାଇଁ ଆମକୁ ଧୃତି, କ୍ଷମା, ଦମ, ଅସ୍ତେୟ, ଶୌଚ, ଇନ୍ଦ୍ରିୟ ନିଗ୍ରହ, ଧୀ, ବିଦ୍ୟା, ସତ୍ୟ, ଅକ୍ରୋଧ, ମନୁଙ୍କ ମତରେ ଏହି 10ଟି ଲକ୍ଷଣକୁ ଧର୍ମ କୁହାଯାଏ। ଉତ୍ତମ ମାନବିକତା, ଜୀବନରେ ଯେଉଁ ବ୍ୟବହାର ମୋତେ ଭଲ ଲାଗୁଛି ତାହା ଅନ୍ୟ ପ୍ରତି ବ୍ୟବହାର କରିବା, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା, ଅନ୍ୟକୁ କଷ୍ଟ ନ ଦେବା, ଆମେ ଅନ୍ୟକୁ ସୁଖ ଦେଲେ ସୁଖ ପାଇବା, ଅନ୍ୟକୁ ଦୁଃଖ ଦେଲେ ଦୁଃଖ ମିଳିବ, ଏ ଭାବନା ରଖିଲେ ଆମେ ଅନ୍ୟକୁ ସୁଖ ଦେବା, ଅନ୍ୟ ପ୍ରତି ଭଲ ବ୍ୟବହାର କରିବା, ନିଜେ ଧାର୍ମିକ ହେବା ଓ ଅନ୍ୟକୁ ଧର୍ମର ମାର୍ଗକୁ ବୁଝାଇବା ପାଇଁ ସଜ୍ଜିତ ହୋଇପାରିବା।

0: ଅନୁଚିନ୍ତା ଉପସ୍ଥାପନା କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା।
1: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 103ତମ ଭାଗ। କଣ୍ଠଦାନ କରିଛନ୍ତି ରବୀନ୍ଦ୍ର ସେଠ ଏବଂ ଶ୍ରୀକାନ୍ତ ପାଟଗଙ୍କର।
2: ଏପିସୋଡ 103।

ବ୍ରଜର୍ଗଲ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମ ଚରିତ ମାନସ ଆଜି ଶୁଣାଇଲୁ। ଏହାର 103ତମ ଭାଗ କଣ୍ଠଦାନ କରିଥିଲେ ରବୀନ୍ଦ୍ର ସେଠ ଏବଂ ଶ୍ରୀକାନ୍ତ ବର୍ଗାଙ୍କର। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ ଶୁଣନ୍ତୁ ଭକ୍ତି ଗୀତଟି ଗାଇଛନ୍ତି ମହାପ୍ରସାଦ କର।

0: ମହାପ୍ରସାଦ କରଙ୍କ କଣ୍ଠରେ ଶୁଣିଲେ ସୁନ୍ଦର ଭାବପୂର୍ଣ୍ଣ ଭକ୍ତି ଗୀତଟିଏ। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଏହି କିଛି ସମୟ ମଧ୍ୟରେ ଆପଣ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ନିଧିଃ ଝାଃ। अथ वार्ताः। प्रधानमन्त्री नरेन्द्र मोदी अद्य नवदेहल्याः राष्ट्रपतिभवनस्य सांस्कृतिक केन्द्रे नीति आयोगस्य एकादशे शासी परिषदोपवेशने अध्यक्षतां विधास्यति। विकसित भारताय प्रधानमन्त्रिणः टीम इंडिया इति संकल्पानुगुणम् अस्य वर्षस्य मुख्य विषयो विकसित भारतम् @2047 इत्यस्य कृते समावेशी मानव विकासः इन्क्लूसिव ह्यूमन डेवलपमेंट फॉर विकसित भारत @2047।

ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ତେବେ ଶ୍ରୋତା ବନ୍ଧୁ, ଏଇଠି କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା

କାର୍ଯ୍ୟକ୍ରମର ସୂଚନା 17:25ରେ ପ୍ରଚାର କରିବୁ କ୍ଷେତ୍ର ମହିମା। ଏହି କ୍ରମରେ ଆଜିର ବିଷୟ ରହିଛି ଶ୍ରୀକ୍ଷେତ୍ରର ମଠ ସଂସ୍କୃତି। ଅତିଥି ରହିବେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରମୋଦ କୁମାର ନାୟକ। 17:55ରେ ଶୁଣିବୁ ସୁପ୍ରଭାତ ପୁରୀ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 8:30ରେ। ପୂର୍ବାହ୍ନ 10:00ରେ ଶୁଣିବୁ ସୂଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ମୁକ୍ତି ପ୍ରଚାର କରିବୁ ପୂର୍ବାହ୍ନ 11:00ରେ। ବିଷୟ ରହିଛି ଉତ୍ସାହ ଉଲ୍ଲାସ ପରିପୂର୍ଣ୍ଣ ରଜ। ସନ୍ଧ୍ୟା 6:10ରେ ଶୁଣିବୁ ଭକ୍ତି ଗୀତ। ପରେ ପରେ 6:15ରେ ଶୁଣିପାରିବେ ଦେଶାତ୍ମୀ ମଧୁକ ସଙ୍ଗୀତ ଏବଂ ତାପରେ ଆଲବମ୍ ଗୀତ ଶୁଣିବୁ 6:21ରେ। 7:00ରେ ଶୁଣିପାରିବେ ଓଡ଼ିଆ କଥା ଚିତ୍ରର ଗୀତ। କିଷାନମଣି କାର୍ଯ୍ୟକ୍ରମ ଶୁଣିବାର ସମୟ ରହିଛି 17:31। ବିଷୟ ରହିଛି ମାଛ ଚାଷ ନିମନ୍ତେ ବର୍ଷା ଋତୁ ପୂର୍ବରୁ ପୋଖରୀ ପରିଚାଳନା। ଆଉ ଥରେ ଏଇଠି କହି ରଖୁଛୁ କିଷାନମଣି କାର୍ଯ୍ୟକ୍ରମ ଶୁଣିବାର ସମୟ ରହିଛି 17:31। ବିଷୟ ରହିଛି ମାଛ ଚାଷ ନିମନ୍ତେ ବର୍ଷା ଋତୁ ପୂର୍ବରୁ ପୋଖରୀ ପରିଚାଳନା। ଅତିଥି ରହିବେ ସହକାରୀ ମତ୍ସ୍ୟ ଅଧିକାରୀ ପି ନିଗମ କୁମାର। ରାତି 8:00ରେ ଶୁଣିବୁ ହିନ୍ଦୀ କଥା ଚିତ୍ର ଗୀତ। ରାତି 10:00ରେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସରକାରଙ୍କ 12 ବର୍ଷ ପୂର୍ତ୍ତି ସମ୍ବନ୍ଧରେ ବିଭିନ୍ନ ବିଷୟବସ୍ତୁ NST ଏକ ସ୍ୱତନ୍ତ୍ର ସିରିଜ୍ର ଅଫିସିଆଲ୍ ପ୍ରସାରଣ। ବିଷୟ ରହିଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା। ବିଶେଷଜ୍ଞ ରହିବେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ପୃଥିବୀ ବିଜ୍ଞାନ ବିଭାଗର କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ଶ୍ରୀଜଗନ୍ନାଥ ଭଜନ ଶୁଣିବାର ସମୟ ରହିଛି ରାତି 10:30। କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଏତିକିରେ ଶେଷ ହେଲା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୃଜନ ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟି ପରିସରରେ ଆୟୋଜିତ ଓଡ଼ିଶା ଖାଦ୍ୟ ଓ ଜୈବ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ 2026କୁ ଉଦ୍ଘାଟନ କରି ଡକ୍ଟର କମ୍ଭମ୍ ପାଟି କହିଛନ୍ତି, କୃଷିର ଭବିଷ୍ୟତ ଉଦ୍ଭାବକ ଉଦ୍ୟୋଗୀ ଏବଂ ସମସ୍ୟା ସମାଧାନକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ମାସ 19-20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସନ୍ତା 21 ତାରିଖରୁ ତ୍ରିଦିବସୀୟ ସମାଧାନ ସମାରୋହ ଏକ ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ଥିବା ବିଭିନ୍ନ ମାମଲାର ଫଏସଲା ଏହା ମାଧ୍ୟମରେ କରାଯିବ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆୟୋଜିତ ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରୁ ଜଣାପଡ଼ିଛି, ସ୍ନାନ ପୂର୍ଣ୍ଣିମା ସମୟରେ ପୁରୀ ଶ୍ରୀମନ୍ଦିର ପରିସରରେ 72 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏହାସହ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ 2 ଶବ୍ଦ ଓ 1 ଲୋଗୋକୁ ପେଟେଣ୍ଟ ମିଳିଛି। ଆନନ୍ଦ ବଜାର ଓ ପତିତ ପାବନ ଶବ୍ଦ ଏବଂ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକୁ ପେଟେଣ୍ଟ ମିଳିଥିବା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମନ୍ଦିର ସହ ଜଡ଼ିତ ବିଭିନ୍ନ ଶବ୍ଦ ଚିହ୍ନ ଏବଂ ଲୋଗୋ ଚିହ୍ନ ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରାଯାଇଛି। ଆଧ୍ୟାତ୍ମିକ ସାଂସ୍କୃତିକ ଏବଂ ସାଂଗଠନିକ ପରିଚୟକୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା 16 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। 22 ତାରିଖ ଅପରାହ୍ନ 2 ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶିକ୍ଷାବର୍ଷ 2026-27 ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ 10 ତାରିଖ ସୁଦ୍ଧା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ 94.37% ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚିପାରିଛି। ମୋଟ 3,15,18,412 ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ 39,83,446 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଜୁନ୍ 28 ରହିଛି। କନ୍ଧମାଳ ଜିଲ୍ଲା ପୁଲିସ୍ ପକ୍ଷରୁ ଆମ ପୁଲିସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ସମସ୍ୟା ହ୍ରାସ ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଆସନ୍ତା 3 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ଗତକାଲି 4 ସ୍ଥାନର ତାପମାତ୍ରା 40 ଉପରେ ରହିଥିବା ବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 41 ସେଲସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ 12 ଭିନ୍ନ ଭିନ୍ନ କ୍ରୀଡ଼ା ବିଭାଗ ପାଇଁ 25 ଜଣ ପ୍ରଶିକ୍ଷକଙ୍କୁ ପ୍ରାଥମିକ ଭାବେ ମନୋନୀତ କରାଯାଇଛି। ଏଥିରେ 9 ଜଣ ମହିଳା ପ୍ରଶିକ୍ଷକଙ୍କୁ ସାମିଲ କରାଯାଇଛି। ପୂର୍ବରୁ ରାଜ୍ୟରେ 2016 ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ରାଜ୍ୟରେ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଫୁଟବଲ, ଖୋଖୋ, କବାଡ଼ି ଏବଂ ଭଲିବଲର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ 30,000 ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଫୁଟବଲ ବାଳକ ବର୍ଗରେ ବରଗଡ଼, ବାଳିକା ବର୍ଗରେ ଭୁବନେଶ୍ୱର, ଖୋଖୋ ବାଳକ ବର୍ଗରେ ପୁରୀ, ବାଳିକା ବର୍ଗରେ ଖୋର୍ଦ୍ଧା, କବାଡ଼ି ବାଳକ ବର୍ଗରେ ବାଲେଶ୍ୱର, ବାଳିକା ବର୍ଗରେ ପୁରୀ ଏବଂ ଭଲିବଲର ବାଳକ ବର୍ଗରେ କଟକ ଏବଂ ବାଳିକା ବର୍ଗରେ ଖୋର୍ଦ୍ଧା ଚାମ୍ପିୟନ୍ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲଲାଟ ଚନ୍ଦ୍ର ଦାସ।
2: ସାଧାରଣତଃ ସୂର୍ଯ୍ୟତାପ ଯୋଗୁଁ ବାହାରର ପରିବେଶ ଉତ୍ତପ୍ତ ହେବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଆମର ଖରାଦିନେ ଜଳବାୟୁର ଆର୍ଦ୍ରତା ବଢ଼ିବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢ଼ିଥାଏ, ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ ମାତ୍ରାରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଗୋଡ଼ ହାତ ବାକୁଳା ମାରିବା, ଦେହ ହାତ

ଚଗଲା ମାରିଯିବା, ଚମ ଶୁଖିଲା ସେତା ପଡ଼ିଯିବା, ମୁଣ୍ଡ ବୁଲେଇ ବାନ୍ତି ହେବା, ନାଡ଼ିର ଗତି ଦୁର୍ବଳ ଓ ଦ୍ରୁତ ହେବା, ମୁଣ୍ଡ ଭାରି ଭାରି ବା ଓଜନିଆ ଲାଗିବା, ଦେହରୁ ଗମ୍ ଗମ୍ ଝାଳ ବାହାରିବା, ଆଖି ପିତୁଳା ମେଲା ହୋଇଯିବା ଏବଂ ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଅଧିକ ଗରମରେ ମଣିଷଟି ପ୍ରାଣ ହରାଇଥାଏ ଏବଂ କ୍ଳାନ୍ତି ଅନୁଭବ କରିଥାଏ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, ଶରୀରର ତାପମାତ୍ରା ସାଧାରଣତଃ 106 ଡିଗ୍ରୀ ଫାରେନହାଇଟ୍ରୁ କମ୍ ହୋଇଯାଏ। ଏହି ସମୟରେ ଉପଯୁକ୍ତ ଚିକିତ୍ସା ନକଲେ ରୋଗୀ ଚେତାଶୂନ୍ୟ ହୋଇପାରେ। ଅଚେତ ହୋଇଗଲା ପରେ ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ହାତ ଗୋଡ଼ ନାଠି ହୋଇଯିବା ବା ଟାଣ ହୋଇଯିବା, ବୃହଯନ୍ତ୍ର ସଠିକ ଭାବେ କାମ ନ କରିବାରୁ ରକ୍ତଚାପ କମିଯାଏ, ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେବାରୁ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହୋଇପାରେ ନାହିଁ, କିଡ଼୍ନିର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ, ରୋଗୀ ଦେହର ମାଂସପେଶୀ ଅବଶ ବା ଶିଥିଳ ହୋଇଯାଏ, ରୋଗୀ କୋମା ଅବସ୍ଥାକୁ ଚାଲିଯାଏ। ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ।

0: ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହେଇପାରେ ନାହିଁ। କିଡ଼ନୀର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ। ରୋଗୀ ଦେହର ମାଂସପେଶୀ ଅବଶ ବା ଶିଥିଳ ହୋଇଯାଏ। ରୋଗୀ କୋମା ଅବସ୍ଥାକୁ ଚାଲିଯାଏ। ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ କିମ୍ବା କୌଣସି ଔଷଧର ରିଆକ୍ସନ୍ ଯୋଗୁଁ ମଧ୍ୟ ଏମିତିକା ଲକ୍ଷଣ ଦେଖାଯାଇଥାଏ। ଏହା ଦୁଇ ପ୍ରକାରର। ପ୍ରଥମଟି ହେଲା କ୍ଲାସିକ୍, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ। ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ୍, ଡାଇବେଟିସ୍ ବା ହାଇପରଥାଇରଏଡ୍, ପାର୍କିନସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ ମଧ୍ୟ ହିଟ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ବେଶୀ। ଖରାଦିନେ ପ୍ରଚୁର ପରିମାଣରେ ପାଣି, ସର୍ବତ ଆଦି ପିଅନ୍ତୁ। ଅତି ବେଶୀ କୋଲ୍ଡ ଡ୍ରିଙ୍କ୍ ପିଇବା ଉଚିତ ନୁହେଁ, କାରଣ ସେଥିରେ ଥିବା ବେଶୀ ଶର୍କରା ବା ଚିନି ଜାତୀୟ ଅଂଶ ଦେହରୁ ପାଣିର ପରିମାଣ କମ୍ କରିଦିଏ। ଆଉ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଏବଂ ମଝିରେ ମଝିରେ ପାଣି ଟିକେ ଟିକେ ପିଇବା ଉଚିତ। ପଙ୍ଖା, ଏସି କିମ୍ବା ଖୋଲା ବାତାବରଣରେ ରହିବାକୁ ଚେଷ୍ଟା କରନ୍ତୁ। ପତଳା, ଢିଲା ଓ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ। ଦିନରେ 2-3 ଥର ଗାଧାନ୍ତୁ। ରୋଗୀକୁ କୌଣସି ଥଣ୍ଡା ଜାଗାକୁ ନେଇଯାଆନ୍ତୁ, ଯେପରିକି ଗଛ ତଳକୁ କିମ୍ବା ପଙ୍ଖା ତଳକୁ। ରୋଗୀର ନାକ ଓ ମୁହଁ ପରିଷ୍କାର ରଖନ୍ତୁ, ଯେପରି ତାର ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନ ହୁଏ। ଯେକୌଣସି ଉପାୟରେ ରୋଗୀ ଶରୀରର ତାପମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ। ରୋଗୀ ଦେହକୁ ଓଦା କନାରେ ପୋଛି ପବନ ଚଳପ୍ରଚଳ ହୋଇଥିବା ଜାଗାକୁ ନେଇଯାଆନ୍ତୁ। କନାରେ ବରଫ ରଖି ଆଇସ୍ ପ୍ୟାକ୍ କରି ରୋଗୀ ଦେହରେ ଘଷନ୍ତୁ। ଏହାଛଡ଼ା ରୋଗୀକୁ ଘୋଳ ଦହି, ଲେମ୍ବୁ ସର୍ବତ, ପଇଡ଼ ପାଣି, ପାନୀୟ ଯଥେଷ୍ଟ ପରିମାଣରେ ଦିଅନ୍ତୁ। ORS ଗୋଟିଏ ପ୍ୟାକେଟ୍ ନେଇ 1 ଲିଟର ପାଣିରେ ମିଶାଇ କରି ପ୍ରତି ଘଣ୍ଟାରେ ରୋଗୀକୁ ଆବଶ୍ୟକତା ମୁତାବକ ପିଆଇବା ଉଚିତ। ଏହାଛଡ଼ା ଆମର ଖରାଦିନେ ରାଗ, ମସଲା, କୌଣସି ପ୍ରକାର ମାଦକ ଜିନିଷ, ଚାହା, କଫି, ତେଲ ଭାଜି ଜିନିଷ, ଉତ୍ତେଜକ ପଦାର୍ଥ ଖାଆନ୍ତୁ ନାହିଁ। ପଇଡ଼ ପାଣି, ଗ୍ଲୁକୋଜ୍ ପାଣି, ଅଙ୍ଗୁର, କମଳା ଇତ୍ୟାଦି ପିଇବା ଉଚିତ। ଅଂଶୁଘାତରେ ମିଶ୍ରି, ଅଳେଇଚ ଗୁଣ୍ଡ, ସାମାନ୍ୟ କର୍ପୂର 300 ମିଲିଗ୍ରାମ ପାଣିରେ ଗୋଳାଇ ସର୍ବତ କରି ପିଇଲେ ଅଂଶୁଘାତ ରୋଗରୁ ଆରାମ ମିଳିଥାଏ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟ ଓ ପ୍ରଚୁର ପାଣି ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା, ବୁଢ଼ାବୁଢ଼ୀ, ମୋଟା ଲୋକ, ଗର୍ଭବତୀ ମହିଳା, ରକ୍ତଚାପ, ମଧୁମେହ, ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଅନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ଲଲାଟ ଚନ୍ଦ୍ର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନଲ୍ୟାଣ୍ଡ ଗସ୍ତ କରିବେ। ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ପାଇଁ ଟିମ୍ ଇଣ୍ଡିଆ ସହିତ ସମ୍ପର୍କିତ ବିଷୟବସ୍ତୁ, ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଏହି ବୈଠକର ଶୀର୍ଷକ ରହିଛି। ବୈଠକରେ ନାଗରିକମାନଙ୍କ ଭବିଷ୍ୟତ ପାଇଁ କୌଶଳ ବିକାଶ, ଉତ୍ପାଦକ ରୋଜଗାର, ଉଦ୍ୟମିତା ଏବଂ ବିକେନ୍ଦ୍ରୀକରଣ ସମର୍ଥିତ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ଜନକଲ୍ୟାଣ ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଦେଶବ୍ୟାପୀ उद्योग को प्रोत्साहित करिबा दक्षता वृद्धि

ଘଟିବା ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ସମାନ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଏକୀକୃତ ଏବଂ ସହଯୋଗୀ ଆଭିମୁଖ୍ୟକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତ ମାନବ ବିକାଶ ଉପରେ ଜାତୀୟ ଦୃଷ୍ଟିକୋଣ ସହିତ ରାଜ୍ୟ ଦୃଷ୍ଟିକୋଣକୁ ସମନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ନୀତି ଆୟୋଗର ପରିଚାଳନା ପରିଷଦ ଗତବର୍ଷ December 26-28 ତାରିଖ ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀର ସୁପାରିଶ ଉପରେ ମଧ୍ୟ ଆଲୋଚନା କରିବ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳମାନେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ NDA ସମ୍ମିଳନୀରେ 35 ରାଜନୈତିକ ଦଳର 75 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନବୀନ କହିଛନ୍ତି, NDA ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଏକ ଐତିହାସିକ ମାଇଲଖୁଣ୍ଟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଦେଶର 140 କୋଟି ଲୋକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ସାରା ଦେଶକୁ ଏକତ୍ର କରିଛି। ଶ୍ରୀ ନବୀନ କହିଛନ୍ତି, NDA ବର୍ତ୍ତମାନ 22 ଅଧିକ ରାଜ୍ୟରେ କ୍ଷମତାରେ ଅଛି, ଯାହା ଭାରତର ପ୍ରାୟ 75% ଭୌଗୋଳିକ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ, ଜର୍ମାନ ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଶିଖରକୁ ନେବା ଲାଗି ଅପେକ୍ଷା କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଏବଂ ମାଲେସିଆ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ବନ୍ଧୁତାକୁ ଗଭୀର ଭାବରେ ମୂଲ୍ୟାୟନ କରନ୍ତି ଏବଂ ଉଭୟ ଦେଶର ଲାଭ ପାଇଁ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଜର୍ମାନ ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଭାରତ କାନାଡ଼ା ସହଭାଗିତାକୁ ଆହୁରି ଦୃଢ଼ କରିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସୁଫିଆରେ ବୁଲଗେରିଆର ପ୍ରଧାନମନ୍ତ୍ରୀ ରୁମେନ୍ ରାଦେବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ବୈଦେଶିକ ମନ୍ତ୍ରୀ ଭାରତର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭାରତ ବୁଲଗେରିଆ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ବାଣିଜ୍ୟ ଏବଂ ନିବେଶ, ଔଷଧ, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, ମହାକାଶ, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ପାରସ୍ପରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ସୋଫିଆରେ ଜାତୀୟ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଡକ୍ଟର ଜୟଶଙ୍କର ଆଜି କୁଲତାରନ୍ତା ଆଲୋଚନାରେ 14ତମ ସଂସ୍କରଣରେ ଯୋଗଦେବା ପାଇଁ ଫିନଲ୍ୟାଣ୍ଡ ଗସ୍ତ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଉପରେ ଆମେରିକା ପକ୍ଷରୁ ଗତକାଲି ଆକ୍ରମଣ କରାଯାଇଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଶେଷ କରିବା ଲାଗି ଉଭୟ ଦେଶ ମଧ୍ୟରେ ବୁଝାମଣା ଲାଗି ଅଗ୍ରଗତି ଘଟୁଥିବା ବେଳେ ଇରାନର ଆକ୍ରମଣାତ୍ମକ ସ୍ଥିତିକୁ ନେଇ ଆମେରିକା ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନରେ ଆମେରିକାର ସେନା ଶିବିରଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବା ପରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଇରାନ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିଲାଗି ତାକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ରେଳଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ

0: ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପ୍ରକ୍ରିୟା ସମୟରେ ଚିହ୍ନଟ ହେଉଥିବା ଯେକୌଣସି ତ୍ରୁଟିକୁ ତୁରନ୍ତ ସମାଧାନ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଅଗ୍ନି ନିରାପତ୍ତା ଯାଞ୍ଚ ପଦକ୍ଷେପ ରେଳ ଷ୍ଟେସନଗୁଡ଼ିକରେ ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ଉନ୍ନତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତ ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଦ୍ୱାରା ପରିଚାଳିତ ହୋଇ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଏହି ସମୟ ମଧ୍ୟରେ ମୋଦି ସରକାର ଗରିବ, ଚାଷୀ, ମହିଳା ଏବଂ ଯୁବକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଉପସ୍ଥାପନା କରୁଛି। ଆଜି ଆମେ ଗରିବ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକରେ ଜାଣିବା। ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଗରିବଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ ପାଇଁ ବାସଗୃହ ହେଉଛି ମୋଦି ସରକାରଙ୍କର ପ୍ରମୁଖ କେନ୍ଦ୍ରବିନ୍ଦୁ। ଗ୍ରାମୀଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ପାଇଁ ରାଜ୍ୟଗୁଡ଼ିକୁ 4 କୋଟିରୁ ଅଧିକ ଘର ଆବଣ୍ଟନ କରାଯାଇଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶବ୍ୟାପୀ 81 କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଆକାଶବାଣୀ ସମ୍ବାଦ ସହିତ କଥାବାର୍ତ୍ତା କରି ଓଡ଼ିଶାର କଳାହାଣ୍ଡିର ଇନ୍ଦ୍ରମଣି ନାୟକ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି। ବିଶ୍ୱର ସର୍ବବୃହତ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 10 କୋଟି 55 ଲକ୍ଷରୁ ଅଧିକ ମହିଳାଙ୍କୁ ମାଗଣା LPG ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ପାରମ୍ପରିକ ରୋଷେଇ ଇନ୍ଧନର ସ୍ୱାସ୍ଥ୍ୟ ବିପଦରୁ ମୁକ୍ତ କରିଛି। ପ୍ରାୟ 25 କୋଟି ଲୋକଙ୍କୁ ଏହି ସମୟ ମଧ୍ୟରେ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ କଲ୍ୟାଣକାରୀ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ସଂସ୍କୃତି ମନ୍ତ୍ରାଳୟ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ଏକାଡେମୀ ରତ୍ନ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା କରିଛି। ଏକାଡେମୀର ସାଧାରଣ ପରିଷଦ 2024-25 ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ପାରମ୍ପରିକ ଲୋକଗୀତ, ଆଦିବାସୀ ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଣ୍ଢେଇ ନାଚ ସମେତ ବିଭିନ୍ନ କ୍ଷେତ୍ରରୁ 108 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ସୂଚନା ଅନୁଯାୟୀ ଓଡ଼ିଶା ସମେତ ଗୋଆ, କୋଙ୍କଣ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆକାଶବାଣୀ ପୁରୀ ପ୍ରଚାର କରୁଛୁ କ୍ଷେତ୍ର ମହିମା। ଏହି କ୍ରମରେ ଆଜି ଶୁଣନ୍ତୁ ଶ୍ରୀକ୍ଷେତ୍ରର ମଠ ସଂସ୍କୃତି। ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ। ଆମ ସହିତ ଅତିଥି ଅଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରମୋଦ କୁମାର ନାୟକ।

0: ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଆକର୍ଷଣ ସମସ୍ତ ଭକ୍ତଗଣଙ୍କୁ ଟାଣି ନେଇ ଆସେ ଶ୍ରୀକ୍ଷେତ୍ରକୁ। ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ଦେଖି ଭକ୍ତିଭାବରେ ବିଭୋର ହୁଅନ୍ତି ଜଗନ୍ନାଥ ପ୍ରେମୀ। ଶ୍ରୀକ୍ଷେତ୍ରରେ ଅନେକ ଦେବଦେବୀଙ୍କ ପୀଠ ସହିତ ରହିଛି ଅନେକ ମଠ। ବିଭିନ୍ନ ସମ୍ପ୍ରଦାୟ ଦ୍ୱାରା ପ୍ରତିଷ୍ଠିତ ଏହି ମଠଗୁଡ଼ିକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି ସହିତ ଅନେକ ପର୍ବପର୍ବାଣୀର ନୀତିରେ ସମ୍ପୃକ୍ତ ରହିଛନ୍ତି। ମଠଗୁଡ଼ିକ ଶ୍ରୀକ୍ଷେତ୍ରର ସଂସ୍କୃତିକୁ ସମୃଦ୍ଧ କରୁଛନ୍ତି। ଆସନ୍ତୁ ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ରର ମଠ ସଂସ୍କୃତି ସମ୍ପର୍କରେ ଜାଣିବା। ଆମ ସହିତ ଅଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରମୋଦ କୁମାର ନାୟକ। ଆଜ୍ଞା ନମସ୍କାର।
1: ଜୟ ଜଗନ୍ନାଥ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ଆପଣ କୁହନ୍ତୁ, ଏହି ଶ୍ରୀକ୍ଷେତ୍ରର ମଠ ସଂସ୍କୃତି ଏହା କେବେଠାରୁ ରହିଛି ଏବଂ ଏହାର କ'ଣ ଆବଶ୍ୟକତା ପଡ଼ିଥିଲା ଯାହାଫଳରେ କି ଏ ମଠଗୁଡ଼ିକ ପ୍ରତିଷ୍ଠା ହୋଇଥିଲେ?
1: ଜୟ ଜଗନ୍ନାଥ। ମହାପ୍ରଭୁଙ୍କ ସହିତ ଭକ୍ତ ଭଗବାନର ସମ୍ପର୍କ ସଦାବେଳେ ରହିଆସିଛି। ଯେତେବେଳେ ଶ୍ରୀମନ୍ଦିର ପ୍ରତିଷ୍ଠା ହେଲା ଓ ଯେତେବେଳେ ଚୋଡ଼ଗଙ୍ଗ ଦେବଙ୍କ ସମୟରୁ ମନ୍ଦିର ପ୍ରତିଷ୍ଠା ହେଲା, ମନ୍ଦିରର ପୂଜା, ମନ୍ଦିରର ସୁରକ୍ଷା, ଏସବୁ ପାଇଁ ତତ୍କାଳୀନ ପରିସ୍ଥିତିରେ ଯେଉଁ ରାଜାମାନେ ଥିଲେ ସେମାନେ ମଠ ମନ୍ଦିର ପାଇଁ ବିଶେଷ ଭାବରେ ସାହାଯ୍ୟ ସହଯୋଗ ଯୋଗାଇଥିଲେ। ବିଶେଷ କରି ମହାପ୍ରଭୁଙ୍କ ଆକର୍ଷଣରେ ଆକର୍ଷିତ ହୋଇ ଅନେକ ଭକ୍ତ ତତ୍କାଳୀନ ପରିସ୍ଥିତିରେ ମହାପ୍ରଭୁଙ୍କର ଆକର୍ଷଣରେ ଆକର୍ଷିତ ହୋଇଛନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ। ତାଙ୍କ ଉପସ୍ଥିତିରେ ଯେଉଁ ମଠଟି ଗଢ଼ି ଉଠିଥିଲା ତାହା ଆଜି ଆପଣମାନଙ୍କ ସାମ୍ନାରେ ଅଛନ୍ତି ଗୋବର୍ଦ୍ଧନ ପୀଠ। ଆସିଛନ୍ତି ରାମାନୁଜ, ଆସିଛନ୍ତି ନିମକାଚାର୍ଯ୍ୟ, ଆସିଛନ୍ତି ବଲ୍ଲଭାଚାର୍ଯ୍ୟ, ସେମାନେ ନିଜ ନିଜର ମଠ ସ୍ଥାପନ କରିଛନ୍ତି ଓ ଏ ମଠ ସ୍ଥାପନ ପଛରେ ଏକ ବିଶେଷ ଭୂମିକା ଥିଲା। ତତ୍କାଳୀନ ପରିସ୍ଥିତିରେ ମଠରେ ସମସ୍ତ ବ୍ରାହ୍ମଣ ଶିଷ୍ୟମାନେ ରହି ବେଦ ଅଧ୍ୟୟନ କରୁଥିଲେ ଓ ଦୂର ଦୂରାନ୍ତରୁ ଓଡ଼ିଶାକୁ ମହାପ୍ରଭୁଙ୍କର ଆକର୍ଷଣରେ ଆକର୍ଷିତ ହୋଇ ଆସୁଥିବା ଭକ୍ତ ସମୂହକୁ ସାମୟିକ ଆଶ୍ରୟ ଦେବା ତଥା ତତ୍କାଳୀନ ପରିସ୍ଥିତିରେ ସେଠାରେ ଖାଦ୍ୟପେୟର ପୂର୍ଣ୍ଣ ରୂପରେ ବ୍ୟବସ୍ଥା କରିବା, ଇଏ ସବୁ ପାଇଁ ମଠମାନେ ନିଜର ଦାୟିତ୍ୱ ନିର୍ବାହ କରୁଥିଲେ। ଏହି ପୁରୀ ଜଗନ୍ନାଥ ମହାପ୍ରଭୁଙ୍କର ଚତୁଃପାର୍ଶ୍ୱରେ ପ୍ରାୟ ଅନଙ୍ଗ ଭୀମଙ୍କ ଦେବଙ୍କ ସମୟରେ ଅନେକ ଗୁଡ଼ିଏ ମଠ ଗଢ଼ି ଉଠିଥିଲା। ଆପଣମାନେ ଲକ୍ଷ୍ୟ କରିବେ, ଏହି ମଠ ତା'ର ଦାୟିତ୍ୱକୁ ଶୃଙ୍ଖଳିତ ଭାବରେ ସମଗ୍ର ମଠ ନିର୍ବାହ କରିଥିଲେ। ମହାପ୍ରଭୁଙ୍କର ନୀତି କାନ୍ତିରେ ନିଜକୁ ଯୋଡ଼ିଥିଲେ। ସେବେଠାରୁ ମହାପ୍ରଭୁଙ୍କ ପାଖରେ ସେମାନେ ନିଜକୁ ସମର୍ପିତ କରିଛନ୍ତି। ମହାପ୍ରଭୁଙ୍କର ସେବାକୁ ନିର୍ବାହ କରିବାର ମାନସିକତାରେ ଏଯାବତ୍ ସେମାନେ ନିଷ୍ଠାପର ଭାବରେ କାର୍ଯ୍ୟରତ ଅଛନ୍ତି ପ୍ରତ୍ୟେକ ମଠମାନେ। ତେବେ ଏଇ ମଠ ଶବ୍ଦଟି ଏକ ସୁନ୍ଦର ଶବ୍ଦ। ମଠ ଶବ୍ଦର ଅର୍ଥ ହେଉଛି ଆଶ୍ରମ, ଯେଉଁଠି ଶିକ୍ଷା ବ୍ୟବସ୍ଥା ବା ଯେଉଁଠି ଛାତ୍ରମାନେ ବୈଦିକ ଶିକ୍ଷା ଗ୍ରହଣ କରୁଥିଲେ ତାକୁ ମଠ ବୋଲି କୁହାଯାଉଥିଲା।

0: ତେବେ ଏତେ ଗୁଡ଼ିଏ ମଠ ଶ୍ରୀକ୍ଷେତ୍ରରେ ରହିଛନ୍ତି, ଏମାନେ ସବୁ କ'ଣ ଭୂମିକା ବିଶେଷ ଭାବରେ ନିର୍ବାହ କରିଥାନ୍ତି?
1: ବିଶେଷ କରି ଯେହେତୁ ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା, ବିଭିନ୍ନ ମଠମାନେ ତାଙ୍କ ନିଜ ତରଫରୁ ମହାପ୍ରଭୁଙ୍କ ପାଇଁ ଯେଉଁ ସେବା ନିଜେ ଗ୍ରହଣ କରିଛନ୍ତି, ସେଥିରେ ଅନେକ ଗୁଡ଼ିଏ ମଠ ଅନେକ ଗୁଡ଼ିଏ ସେବାକୁ ନେଇଛନ୍ତି, ଆମେ ସେ ବିଷୟରେ ଆଲୋଚନା କରିବା। ବଡ଼ଝାଡ଼ୁ ମଠ, ଶ୍ରୀମନ୍ଦିରର ଗର୍ଭଗୃହ, ଅଣସର ପିଣ୍ଡି ଓ ଜଗମୋହନ ମାର୍ଜନା ସେବାକୁ ଆଦରି ନେଇଛନ୍ତି। ସାନ ଝାଡ଼ୁ ମଠ, ନାଟମଣ୍ଡପ, କୁର୍ମବେଢ଼ା, ଭିତରବେଢ଼ା ସଫା କରିବାର ଦାୟିତ୍ୱକୁ ନିଜେ ଗ୍ରହଣ କରିଛନ୍ତି। ସୁନା ଗୋସେଇଁ ମଠ, ଶ୍ରୀମନ୍ଦିରସ୍ଥ ସୁନାକୂପ ଓ ରତ୍ନସିଂହାସନ ମାର୍ଜନା, ଦୈନିକ ଜଗନ୍ନାଥ ମହାପ୍ରଭୁଙ୍କର ବେଶ ନିମନ୍ତେ ପୁଷ୍ପ ଅଳଙ୍କାର ଯଥା ପଦକ ଓ ଅଳକା ଆଦି ଯୋଗାଣ କରିବା ପାଇଁ ଦାୟିତ୍ୱ ନିର୍ବାହ କରିଛନ୍ତି। ଡଗରା ମଠ, ଶ୍ରୀମନ୍ଦିରର ଦୈନନ୍ଦିନ ସେବା ପୂଜା ବା ନୀତି ସମ୍ପାଦନରେ ବିଘ୍ନ ବା ବିଳମ୍ବ ଘଟିଲେ ସର୍ବସାଧାରଣଙ୍କୁ ଅବଗତ କରାଇବା ପାଇଁ ସେମାନେ ସଦାବେଳେ ଚେଷ୍ଟାରତ। ଛାଉଣି ମଠ, ଗଜପତି ମହାରାଜା, ରାଜ ଦମ୍ପତି ଓ ରାଜ ପରିବାରଙ୍କର ସମସ୍ତ ସଦସ୍ୟମାନ ଶ୍ରୀମନ୍ଦିର ଦର୍ଶନ ସମୟରେ ସେମାନଙ୍କୁ ଧର୍ମୀୟ ଧାରା ଓ ଉପଦେଶ ଦେବା, ରଥ ସମୟରେ ମଠ ବିଜେସ୍ଥଳୀରେ ଠାକୁରମାନଙ୍କର ସୋଲ ଚିତା ରଖାଯିବା ଇତ୍ୟାଦି କାର୍ଯ୍ୟକୁ ଗ୍ରହଣ କରିଛନ୍ତି। ପୁରାଣ ସତା ମଠ, ବିଭିନ୍ନ ପୁରାଣ, ଧର୍ମଶାସ୍ତ୍ର ପଠନ, ବିଦ୍ୟା ଅଧ୍ୟୟନ, ଜଗନ୍ନାଥ ଚେତନା, ସଂସ୍କୃତିର ପ୍ରଚାର ପ୍ରସାର ଦାୟିତ୍ୱକୁ ନିର୍ବାହ କରନ୍ତି। କଦଳୀ ପଟୁକା ମଠ, ଶ୍ରୀଜଗନ୍ନାଥଙ୍କ ଲାଗି ପୁଷ୍ପମାଲ୍ୟ ଗୁନ୍ଥିବା ସମୟରେ ଆବଶ୍ୟକ ହେଉଥିବା କଦଳୀ ପଟୁକାକୁ ଏହି ମଠ ନିରନ୍ତର ଯୋଗେଇ ଆସିଥାଏ। କୋଠଭୋଗ ମଠ, ଶ୍ରୀଜୀଉଙ୍କ ରାଜଭୋଗ ପାଇଁ ରନ୍ଧନ ପାଇଁ ଆବଶ୍ୟକ ଘିଅ, ଗୁଡ଼, ଅଟା ଇତ୍ୟାଦି ଦ୍ରବ୍ୟମାନ ସୁବ୍ୟବସ୍ଥା ଓ ରନ୍ଧନଶାଳା ତଦାରଖ କାର୍ଯ୍ୟକୁ ସମ୍ପାଦିତ କରନ୍ତି। ତଥା କବିତିଳକ ମଠ, ଚତୁର ସମ୍ପ୍ରଦାୟର ବୈଷ୍ଣବମାନଙ୍କୁ ତିଳକ ପ୍ରଦାନ କରିଥାନ୍ତି। ଏହା ବ୍ୟତୀତ ଆପଣ ଦେଖିବେ ଜଗନ୍ନାଥ ବଲ୍ଲଭ ମଠ ତଥା ଆପଣଙ୍କର ରାଘବ ଦାସ ମଠ, ଯିଏ ଗୋଟେ ବିରାଟ ଭୂମିକା ଗ୍ରହଣ କରନ୍ତି ଆପଣଙ୍କର ଶ୍ରୀମନ୍ଦିରରେ ଯେଉଁ ମହାପ୍ରଭୁଙ୍କର ଯେଉଁ ଯାତ୍ରା ରହିଛି, ଯେଉଁ ନବଦିନାତ୍ମକ ଯାତ୍ରା କରନ୍ତି, ଯେଉଁ ସ୍ନାନ ପୂର୍ଣ୍ଣିମାରେ ସ୍ନାନଯାତ୍ରା କରନ୍ତି, ସେତେବେଳେ ଯେଉଁ ସବୁ ମହାପ୍ରଭୁଙ୍କର ଲାଗିଥାଏ ତାହିଆ, ଏ ତାହିଆ ସେବାକୁ ସେ ପୁରା ସମ୍ପୂର୍ଣ୍ଣ ରୂପରେ ସୁଚାରୁ ରୂପରେ ସମ୍ପାଦିତ କରିଥାନ୍ତି।

ଗୋବର୍ଦ୍ଧନ ପୀଠ ନବମ ଶତାବ୍ଦୀ ଆଦିଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ଏହି ମଠ ନିଜସ୍ୱ ପରମ୍ପରା ରହିଛି। ଏହି ମଠର ପୀଠାଧୀଶ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ପଣ୍ଡିତ ସଭାର ମୁଖ୍ୟ ଅଟନ୍ତି। ସେ ମନ୍ଦିରର ରୀତିନୀତି ଉପରେ ମନ୍ତବ୍ୟ ଦେବାକୁ ହକ୍ଦାର। ମନ୍ଦିର ତରଫରୁ ପ୍ରତ୍ୟେକ ଶଙ୍କରାଚାର୍ଯ୍ୟ ଯେତେବେଳେ ଶ୍ରୀମନ୍ଦିର ଦର୍ଶନ ଉଦ୍ଦେଶ୍ୟରେ ଯାଆନ୍ତି ସେତେବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କ ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଏ। ମନ୍ଦିରରେ ଆସନ ପକାଇ ବସିବାର ଅଧିକାର ମଧ୍ୟ ଆମର ଶଙ୍କରାଚାର୍ଯ୍ୟଙ୍କର ରହିଛି। ବଡ଼ ଓଡ଼ିଆ ମଠ ପ୍ରତ୍ୟେକ ବଲ୍ଲଭ ଭୋଗ ଯୋଗାଣ ଆଲଟ ଚାମର ସେବା ମଧ୍ୟ ପ୍ରାପ୍ତ। ବଡ଼ ଛତା ମଠ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରତ୍ୟେକ ମଙ୍ଗଳ ଆଳତି ଓ ବଡ଼ ସିଂହାର ନୀତି ବେଳେ ଜୟ ବିଜୟ ଦ୍ୱାର ସମ୍ମୁଖରେ ସୁମଧୁର ପାରମ୍ପରିକ ଭଜନ ସଙ୍ଗୀତ ଗାୟନ ଏହି ମଠ ପକ୍ଷରୁ କରାଯାଇଥାଏ। ଆପଣଙ୍କର ଜଗନ୍ନାଥ ବଲ୍ଲଭ ମଠ ପଦ୍ମବେଶ ଯୋଗାଇବା ପାଇଁ ମଠର ପରମ୍ପରା ରହିଛି। ଦୈନିକ ଅବକାଶ ସମୟରେ ମଶାଲ ଯୋଗାଇବା

0: ବଲ୍ଲଭ ଭୋଗ, ଖୁଆମଣ୍ଡା ଯୋଗାଣ, ପୁଷ୍ପ ଅଳଙ୍କାର, ତିଳକ ଓ ଝୁମ୍ପା ଯୋଗାଣ ତଥା ଚାମର ସେବା ପାଇଥାନ୍ତି। ପାପୁଡ଼ିଆ ମଠ ସୁନାବେଣ୍ଟ ଚାମର ଓ ଆଲଟ ସେବା ପାଇଥାନ୍ତି। ଏମାର ମଠ ଦୈନିକ ବଲ୍ଲଭ ସାମଗ୍ରୀ ଯୋଗାଣ, ବଡ଼ସିଂହାର ବେଶ ପାଇଁ ଚନ୍ଦ୍ରିକା ଓ ଚୌସାର ଆଦି ପୁଷ୍ପ ଅଳଙ୍କାର ଯୋଗାଣ, ଉପଚାର ଚାମର ତଥା ଆଲଟ ସେବା ଓ ଖଟଣି ଭୋଗ ବ୍ୟବସ୍ଥା କରନ୍ତି। ବହୁ ପ୍ରାଚୀନ ସମୟରୁ ଶ୍ରୀକ୍ଷେତ୍ରରେ ସୁପ୍ରତିଷ୍ଠିତ ମଠମାନଙ୍କର ଭୂମିକା ରହିଆସିଅଛି। ଯେଉଁ ସମ୍ପ୍ରଦାୟର ଭକ୍ତ ଆସିଛନ୍ତି ସିଏ ଏଠି ମଠ ବସେଇଛନ୍ତି। ସମସ୍ତେ ନିଜ ନିଜର ଇଷ୍ଟଙ୍କୁ ମଠ ପରିସର ଭିତରେ ପୂଜାର୍ଚ୍ଚନା କରନ୍ତି।
1: ଏ ମଠମାନେ ଆମର ସଂସ୍କୃତିକୁ ବହୁ ପରିମାଣରେ ସମୃଦ୍ଧ କରିଛନ୍ତି। ବିଭିନ୍ନ ମହାପ୍ରଭୁଙ୍କର ଯାନିଯାତ୍ରା ସମୟରେ ମଠ ପରିସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି, ବିଶେଷ କରି ଝୁଲଣ ଉତ୍ସବ। ଏହି ଝୁଲଣ ଉତ୍ସବ ସହିତ ମଠଗୁଡ଼ିକ ଗଭୀର ଭାବରେ ଜଡ଼ିତ। ଏହି ଅବସରରେ ମଠ ପରିସରରେ ଗୋଟିପୁଅ ନୃତ୍ୟ ଠାରୁ ଆରମ୍ଭ କରି ଓଡ଼ିଶୀ ପାରମ୍ପରିକ ସଙ୍ଗୀତ, ଗୀତଗୋବିନ୍ଦ ଏସବୁ ଗାୟନ କରାଯାଇଥାଏ। ସଂସ୍କୃତିର ଯେଉଁ ଅଗ୍ରଦୂତ ଭାବରେ ମଠମାନଙ୍କର ଭୂମିକା ଏବେ ବି ରହିଆସିଛି, ସେ ସମ୍ପର୍କ ଟିକେ କୁହନ୍ତୁ।
0: ମଠମାନେ ସ୍ୱକୀୟ ଚିନ୍ତାଧାରାରେ ନିଜକୁ ସମୃଦ୍ଧ କରିଛନ୍ତି। ସେ ଗୋଟିପୁଅ ନୃତ୍ୟ ହଉ, ମନ୍ଦିର ପରିସରରେ ଭଜନ ସେବା ହଉ, ଝୁଲଣ ସମୟରେ ସମସ୍ତ ମଠମାନଙ୍କରେ ଝୁଲଣ ବ୍ୟବସ୍ଥା ହଉ, ବ୍ୟଞ୍ଜନ ଦ୍ୱାଦଶୀରେ ସମସ୍ତ ମଠମାନେ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରି ମହାପ୍ରଭୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରନ୍ତୁ। ମହାପ୍ରଭୁଙ୍କର ପ୍ରଚାର ଓ ପ୍ରସାର ପାଇଁ ସମସ୍ତ ମଠ ତଥା ସମସ୍ତ ସାଧୁସନ୍ଥମାନେ ଚେଷ୍ଟାରତ ଏଯାବତ୍ ଅଛନ୍ତି। ପ୍ରତ୍ୟେକ ମଠାଧୀଶ ସେମାନେ ସଂକଳ୍ପ ପୂର୍ବକ ପ୍ରତ୍ୟେକ ପ୍ରାତ ସମୟରୁ ସ୍ନାନ କରି ସେମାନେ ଠାକୁରଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରନ୍ତି। ସେମାନେ ତିଲକ ପଟା ଲାଗି କରନ୍ତି, ସଦ୍ଗ୍ରନ୍ଥ ଅଧ୍ୟୟନ କରନ୍ତି, ସ୍ୱାଧ୍ୟାୟ କରନ୍ତି, ପୁରାଣ ପଠନ ମଧ୍ୟ କରି ଅନ୍ୟମାନଙ୍କୁ ଶ୍ରବଣ କରାଇଥାନ୍ତି। ଗାୟତ୍ରୀ କରିବା, ତ୍ରିସନ୍ଧ୍ୟା କରିବା, ଏସବୁ କାର୍ଯ୍ୟ ସମସ୍ତ ମଠମାନେ ବହନ କରନ୍ତି। ମହାପ୍ରଭୁଙ୍କର ସେବା କରି ମାନେ ଅନନ୍ତ ଆନନ୍ଦ ପ୍ରାପ୍ତ ମଧ୍ୟ ହୁଅନ୍ତି।
1: ଆପଣ ଆଜିର କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ରର ମଠ ସଂସ୍କୃତି ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ବାସ୍ତବରେ ଶ୍ରୀକ୍ଷେତ୍ରର ମଠଗୁଡ଼ିକ ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମହାପ୍ରଭୁଙ୍କ ସେବା ପୂଜା ପରମ୍ପରାରେ ପ୍ରତ୍ୟେକ ମଠ ଏହିପରି ସେମାନଙ୍କର ସେବା ପୂଜା ଯୋଗାଇ ସମସ୍ତ ଜଗନ୍ନାଥ ପ୍ରେମୀମାନଙ୍କ ହୃଦୟରେ ଭକ୍ତିଭାବ ଉଦ୍ରେକ କରାଉଥାନ୍ତୁ। ମଠଗୁଡ଼ିକର ଐତିହ୍ୟର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ।

ପ୍ରଚାରକଲୁ କ୍ଷେତ୍ର ମହିମା ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଧୁନିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସଜ ଫୁଲ।

କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା କରିଛନ୍ତି ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଶ୍ୱନାଥ ମିଶ୍ର। ପ୍ରଥମ ଗୀତଟି ଗାଇଛନ୍ତି ମହମ୍ମଦ ଆବିଦ, ମନୋଜ ମହାନ୍ତିଙ୍କ ରଚନା। ଭଲ ପାଉଥିଲି ବିଜନ ବେଳାରେ ବାଲିଘର ତୋଳିବାକୁ, ଆଜି ଭଲ ଲାଗେ ବାଲିର ଶେଷରେ ତମ ସାଥେ ବସିବାକୁ।

ପରବର୍ତ୍ତୀ ଗୀତ ଗାଇଛନ୍ତି ନମ୍ରତା ମହାନ୍ତି ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା। ମିଛ ନୁହେଁ ମୁହେଁ ସତଟିଏ ମୋତେ ଯତନେ ସାଇତି ରଖ ଦୂର ଆଉ ମୁଁ ତ ଲାଗିବିନି ଜମା ଲାଗିବିନି ଆତି ପାଖ।

ଶେଷ ହେଲା ସଜଫୁଲ। କଣ୍ଠଦାନ କରିଥିଲେ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା କରିଥିଲେ ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଶ୍ୱନାଥ ମିଶ୍ର।

57 ସେକେଣ୍ଡରେ ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:21.40। ତେବେ ଶ୍ରୋତାବନ୍ଧୁ ଏତକ ହେଲା ଆଜି ପଞ୍ଚିକାର ଦିନ ବାର ତିଥି ମାସ ବର୍ଷ ରାଶି ନକ୍ଷତ୍ର କଥା। ଏଥର ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଶ୍ରୋତାବନ୍ଧୁ ସର୍ବପ୍ରଥମେ ମୁଁ ଆଜି ମହାପ୍ରଭୁଙ୍କର ନୀତି ବିଷୟରେ ଆପଣଙ୍କୁ ଏଇଠି କହି ରଖୁଛି। ଯେହେତୁ ଆଜି ଗୁରୁବାର, ତେଣୁ ମହାପ୍ରଭୁଙ୍କର ପ୍ରତ୍ୟେକ ଗୁରୁବାର ଦିନ ଭିତରବେଢ଼ାରେ ଥିବା ମାଜଣା ମଣ୍ଡପ ଧୁଆ ହୁଏ, ସେଠାରେ ମଣ୍ଡଣି ଚାନ୍ଦୁଆ ବନ୍ଧା ହୁଏ। ସକାଳ ଧୂପ ପରେ ରତ୍ନ ସିଂହାସନରୁ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ଏବଂ ଦକ୍ଷିଣ ଘରୁ ମଦନ ମୋହନକୁ ଏଠାକୁ ଆଣି ମାଜଣା କରାଯାଏ। ମାଜଣାରେ ତିନି ଓଳି ଦହି ଓ ତିନି ଓଳି କୋରା ଭୋଗ ହୁଏ। ଆଳତୀ ସରିବା ପରେ ଦୁବ ଏବଂ ଚାଉଳ ଦ୍ୱାରା ବନ୍ଦାପନ କରାଯାଏ। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ 103.4 FM। ଶ୍ରୋତାବନ୍ଧୁ ଆଜି ଗୁରୁବାର ସହିତ ମଧ୍ୟ ଏକାଦଶୀ ତିଥି ପଡ଼ୁଛି। ଆଜି ଜ୍ୟେଷ୍ଠ ମଳ ମାସର ପୁରୁଷୋତ୍ତମ ଏକାଦଶୀ। ପ୍ରତି ଏକାଦଶୀ ଦିନ ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କର ବିଶେଷ ଏକାଦଶୀ ନୀତି ହୁଏ। ଏହି ଦିନ ରାତିରେ ମହାଦୀପ ଉଠେ। ଗରୁଡ଼ ସେବକ, ଯାହାଙ୍କୁ ଆମେ ଚୁନର ସେବକ କହିଥାଉ, ସେହି ଚୁନର ସେବକ ମନ୍ଦିର ଉପରକୁ ଯାଇ ଦଧିନଉତି ତଳେ ଛିଡ଼ା ହୋଇ ତୁଳସୀ ଚନ୍ଦନ ନୀଳଚକ୍ରକୁ ଲାଗିକରି ଚାରିପଟେ ତିନିଘେରା ବୁଲନ୍ତି ଏବଂ ଚନ୍ଦ୍ରକୁ ଦିଆ ଚାଳନ୍ତି। ବୁଲିବା ସମୟରେ ହରିବୋଲ ଡାକ ଦେଇ ପୁରୀ ଗଜପତିଙ୍କର ନାମରେ କହନ୍ତି, ହେ ମହାପ୍ରଭୁ, ପୁରୀ ଗଜପତି ମହାରାଜଙ୍କୁ ଶଙ୍ଖରେ ପୁରାଇ ଚକ୍ର ଆଢ଼ୁଆଳ କରନ୍ତୁ। ଶ୍ରୋତାବନ୍ଧୁ ମହାପ୍ରଭୁଙ୍କର ଆଜିର ଦିନରେ ଗୁରୁବାର ଦିନର ବିଶେଷ ନୀତି ସହିତ ଏକାଦଶୀ ତିଥିର ମଧ୍ୟ ନୀତି ସମ୍ପର୍କରେ ଜଣାଇଲୁ। ଏଥର ଆସନ୍ତୁ ଆମର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ। ଶ୍ରୋତାବନ୍ଧୁ ଆଜି ଦିନରେ ଅର୍ଥାତ୍ ପ୍ରତିବର୍ଷ ଜୁନ୍ 11 ତାରିଖରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ବୈପ୍ଳବିକ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ଙ୍କର ଜନ୍ମବାର୍ଷିକୀ। ସେ ଜଣେ ଅଗ୍ରଣୀ ଦେଶପ୍ରେମୀ ଥିଲେ, ଯାହାର ଚିରସ୍ଥାୟୀ ଉତ୍ତରାଧିକାରୀ ସର୍ଫରୋଷି କିତମାନ୍ନା ଅନ୍ତର୍ଭୁକ୍ତ। ଆସନ୍ତୁ ଜାଣିବା ଐତିହାସିକ ଘଟଣାବଳୀରୁ କିଛି। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ। ଆଜିର ଦିନରେ 1976 ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ସୋଭିଏତ୍ ନେତା ଲିଓନିଡ୍ ବ୍ରେଜ୍ନେଭ୍ ମସ୍କୋ ବନ୍ଧୁତା ଓ ସହଯୋଗ ଘୋଷଣା ନାମରେ ଦସ୍ତଖତ କରିଥିଲେ। ଇତିହାସ ପୃଷ୍ଠାରୁ ଏଇଠି ଆଉ କିଛି କହି ରଖୁଛୁ ଯେ ଆହୁରି ମଧ୍ୟ 1999 ଭାରତ କାର୍ଗିଲ୍ ଯୁଦ୍ଧରେ ପାକିସ୍ତାନର ସମ୍ପୃକ୍ତିର ଅବିସ୍ମରଣୀୟ ଟେପ୍ ପ୍ରମାଣ ପ୍ରଦାନ କରିଥିଲେ ଆଜିର ଦିନରେ। ଆପଣ ଶୁଣୁଛନ୍ତି ସୁପ୍ରଭାତ ପୁରୀ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଆଜି ପାଇଁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶହେ 3.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ଏଥର ଶୁଣନ୍ତୁ ବବୁଲ କଥାଚିତ୍ରର ଏହି ଗୀତଟି କଣ୍ଠଦାନ କରିଛନ୍ତି କବିତା କୃଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ ଏବଂ ସୁଦେଶ ଭୋସ୍ଲେ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ ବର୍ତ୍ତମାନ ପ୍ରଚାର କରୁଛୁ। ସୂଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥିସହିତ ଆମ କାର୍ଯ୍ୟକ୍ରମ ପରିସରରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଶ୍ରୋତବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରୁ ଆପଣଙ୍କୁ ଏଠି କହି ରଖୁଛୁ, ଆଜି ହେଉଛି ଜ୍ୟେଷ୍ଠମଳ ମାସର ପବିତ୍ର ପୁରୁଷୋତ୍ତମ ମାସର ଶେଷ ଏକାଦଶୀ ପୁରୁଷୋତ୍ତମ ଏକାଦଶୀ। ଶ୍ରୀମନ୍ଦିରର ବଟମଙ୍ଗଳଙ୍କ ସାମ୍ନାରେ ଥିବା ପୁରୁଷୋତ୍ତମ ଏକାଦଶୀରେ ଭକ୍ତ ବରାହ ଠାକୁରଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବା ସହିତ ଜନ୍ମଜନ୍ମର ପାପକ୍ଷୟ ହୋଇଥାଏ ବୋଲି କଥିତ ରହିଛି। ଏହି ଏକାଦଶୀଟି ସମସ୍ତ ଏକାଦଶୀ ମଧ୍ୟରୁ ଶ୍ରେଷ୍ଠ ମନାଯାଏ, କାରଣ ଏହି ଏକାଦଶୀଟି ଅଧିକ ମାସରେ ଆସିଥାଏ। ଯେହେତୁ ଏହି ଏକାଦଶୀର ନାମ ପରମ ଏକାଦଶୀ, ଏହି ଏକାଦଶୀ ବ୍ରତ ପାଳନ କଲେ ଭଗବାନ ବିଷ୍ଣୁଙ୍କର ପରମ କୃପା ପ୍ରାପ୍ତ ହୋଇଥାଏ। ଆଜିର ଦିନରେ ମହାପ୍ରଭୁଙ୍କର ନାମ କୀର୍ତ୍ତନ ସ୍ମରଣ କଲେ ଭଗବାନଙ୍କର ଅଶେଷ କୃପା ପ୍ରାପ୍ତ ହେବା ସହିତ ଜୀବନରେ ଅନେକ ଦୁଃଖ କଷ୍ଟ

ଦୂର ହୋଇଥାଏ ବୋଲି ପୁରାଣରେ ଲେଖା ଅଛି। ତାହେଲେ ଶ୍ରୋତାବନ୍ଧୁ, ଏହି ପୁରୁଷୋତ୍ତମ ଏକାଦଶୀ ପାଳନ କରନ୍ତୁ ଏବଂ ଜୀବନକୁ ଧନ୍ୟ କରନ୍ତୁ। ଆଉ ହଁ ଶ୍ରୋତାବନ୍ଧୁ, ମହାପ୍ରଭୁ ଯେମିତି ଫୁଲ ପ୍ରିୟ, ଠିକ୍ ସେମିତି ଆମ ମହାପ୍ରଭୁ ପତ୍ରକୁ ମଧ୍ୟ ପ୍ରମୁଖ ସ୍ଥାନ ଦେଇଛନ୍ତି।

ଯେମିତିକି ତୁଳସୀ ଦୟଣା ମରୁଆ। ତୁଳସୀ ହେଉଛି ଶ୍ରୀଜୀଉଙ୍କର ସର୍ବଶ୍ରେଷ୍ଠ ପତ୍ର, ଗଳାର ମାଳି। ସେଇଥିପାଇଁ ତ ରାଧାରାଣୀ ଆଉ ମୀରା ଠାରୁ ତୁଳସୀ ମହାପ୍ରଭୁଙ୍କର ଅତି ନିଜର। ଲକ୍ଷେ ପଦ୍ମଫୁଲ ତୁଳସୀ ଆଗରେ ତୁଚ୍ଛ।

ସତରେ ଲକ୍ଷେ ପଦ୍ମଫୁଲ ତୁଳସୀ ଆଗରେ ତୁଚ୍ଛ, ସପ୍ତ ତୁଳସୀ ମଧ୍ୟରେ ଦୟଣା ଓ ମରୁଆ ଅନ୍ତର୍ଭୁକ୍ତ। ଦୟଣା ଚୋରୀ ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ। ଦୟଣା ଯେ ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ହୁଏ ତାହା ନୁହେଁ, ଅନ୍ୟ ଦେବାଦେବୀଙ୍କୁ ଅର୍ପିତ ହେବାର ବିଧି ରହିଛି। ଆହୁରି ମଧ୍ୟ ପଣସପତ୍ରରେ ଶ୍ରୀଜଗନ୍ନାଥଙ୍କ ପାଇଁ ଶଙ୍ଖ ଚକ୍ର ଓ ବଳଭଦ୍ରଙ୍କ ପାଇଁ ହଳ ମୁଷଳ ସଜ୍ଜିତ ହୋଇଥାଏ। କେତୋକି ପାଖୁଡ଼ା ଭଳି ସୁନା କେତୋକି ଜଗନ୍ନାଥଙ୍କ ବେଶରେ ଲାଗେ। ପଣସପତ୍ରରେ ପଦକ ମଧ୍ୟ ତିଆରି ହୁଏ।

ସତରେ ଶ୍ରୀଜଗନ୍ନାଥଙ୍କ ପୁଷ୍ପ ଓ ପତ୍ରବେଶର ପରିପ୍ରକାଶ ଅତୁଳନୀୟ। ଶ୍ରୋତାବନ୍ଧୁ, ଆପଣ ନିଜ ମନରୁ ଭେଦଭାବ ଭୁଲି ଶ୍ରୀଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପଣ କରି ଥରୁଟିଏ ଚକା ଆଖିକୁ ଚାହିଁ ଆଖି ମିଳାଇ ଦିଅନ୍ତୁ ନା, ଦେଖିବେ ସକଳ ଦୁଃଖ ଦୂର ହୋଇଯିବ। ଶ୍ରୋତାବନ୍ଧୁ, ମହାପ୍ରଭୁଙ୍କର କଥାମୃତଙ୍କୁ ଏଇଠି ବିରାମ ଦେଇ ଆସନ୍ତୁ ଆମର କାର୍ଯ୍ୟକ୍ରମକୁ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ

0: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ଓଡ଼ିଆ କଥାଚିତ୍ର ଗୀତ। ଏଥର ଶୁଣନ୍ତୁ ଅନୁରାଧା ପଡ଼ୁଆଳଙ୍କ କଣ୍ଠରେ ଜନନୀ କଥାଚିତ୍ରର ଏହି ସୁନ୍ଦର ଗୀତଟି।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି 103.4 FM। ଶ୍ରୋତା ବନ୍ଧୁ, ଅନ୍ୟକୁ ଖୁସି ଦେବା ଭୁଲ ନୁହେଁ, କିନ୍ତୁ ସାରା ଦିନ ଅନ୍ୟକୁ ଖୁସି ଦେବାକୁ ଯାଇ ନିଜକୁ ଭୁଲିଯିବା ଆଦୌ ଠିକ୍ ନୁହେଁ। କିନ୍ତୁ କିଛି ମୁହୂର୍ତ୍ତ ନିଜ ପାଇଁ ବାହାର କରନ୍ତୁ, ନିଜର ତର୍ଜମା କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ମନରେ ଅନ୍ୟ ପ୍ରତି ଥିବା ଘୃଣାଭାବ ଆପେ ଆପେ ଦୂର ହୋଇଥାଏ। ଏଥିସହିତ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ଅନ୍ୟ ଏକ ଓଡ଼ିଆ କଥାଚିତ୍ର ଗୀତ। କଣ୍ଠଦାନ କରିଛନ୍ତି ତାନସେନ ସିଂ, କଥାଚିତ୍ର ଭୁଲ କାହାର।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚନ

0: ଶିକ୍ଷକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: আমি আপনার শুনাও হিন্দী কথা চিত্রগীত 103.4 FM আকাশবাণী পুরী কেন্দ্র। শ্রোতা বন্ধু, সমস্তে নিজ শরীর ঘর ও পারিপার্শ্বিক বাতাবরণ কু সফা রক্ষা পাই নিয়মিত প্রয়াস করিবার ব্যস্ত থাকে, মাত্র মনকু সফা করিবার কথা কেবে থরে ভাবিছতে কি? হ্যাঁ বন্ধু, আসুন না থরুটে নিজ মনরূপক ঝাড়ুরে আম মনকু সফা করে দেখিবা। ବସ୍ଙ୍କର ସବୁ କଥାରେ ୟେସ୍ ବସ୍, କ୍ଲାଏଣ୍ଟଙ୍କ ସବୁ କଥାରେ ହଁ, ଏବଂ ବନ୍ଧୁବାନ୍ଧବ ପଡ଼ୋଶୀଙ୍କ ସବୁ କଥାରେ ସାମାନ୍ୟ ହସିଦେବା। ଆମ ଚେହେରାରେ ସବୁବେଳେ ଏମିତି ଭାବ ପ୍ରକାଶ ପାଇଥାଏ। ଥରେ ନିଜକୁ ପଚାରନ୍ତୁ, ସତରେ କ'ଣ ଏସବୁ ଆମ ମନର ଭାବ? ଉତ୍ତର ମିଳିବ ନା, କେବଳ ଅନ୍ୟକୁ ଖୁସି କରିବାକୁ ଆମେ ନିଜକୁ ଭୁଲି ଯାଇଥାଉ। ଶ୍ରୋତା ବନ୍ଧୁ, ଆମେ ଏ ବିଷୟରେ ଆଗକୁ କଥା ହେବା। ଏଥର ଆସନ୍ତୁ ଶୁଣିବା ଗୀତଟି ହାସିଲ କଥା ଚିତ୍ରର।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଏଥର ଶୁଣନ୍ତୁ ହିରୋ କଥା ଚିତ୍ର ଗୀତ ଯୁଗଳକଣ୍ଠରେ ଗାଇଛନ୍ତି ଅମଲ ଖାନ ଏବଂ ପଲକ ମୁଝଲ, ଗୀତିକାର କୁମାର ଏବଂ ସଙ୍ଗୀତକାର ଅମଲ ମଲ୍ଲିକ। ହଁ ଶ୍ରୋତା ବନ୍ଧୁ, ଅନ୍ୟକୁ ନୁହେଁ ନିଜକୁ ବଦଳାନ୍ତୁ। ଆମେ ତ କଥା ହେଉଥିଲେ ଆମ ଚାରିପାଖରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ଆମକୁ ପସନ୍ଦ ନୁହନ୍ତି, କିନ୍ତୁ ସେମାନଙ୍କ ବିଷୟରେ ଭାବିଲେ ସମସ୍ୟାର ସମାଧାନ ହେବନି, କାରଣ ସେମାନଙ୍କୁ ଆପଣ ବଦଳାଇ ପାରିବେନି। ତେଣୁ ସେଭଳି ଲୋକମାନଙ୍କୁ ସେହି ରୂପରେ ସ୍ୱୀକାର କରିନେବା ହିଁ ଉଚିତ ହେବ। ଏହି ଉପାୟରେ ହିଁ ସେମାନଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ।

0: ପ୍ରସ୍ତୁତ ମୁକ୍ତା କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ରାଜଶ୍ରୀ। ଭିଜା ଭିଜା ମାଟିରୁ ବାସି ଆସୁଛି ପର୍ବର ମହକ, ଜେଜେମାର ନାଲି ଓଠ କହୁଛି ରଜର ସେହି ସୁନ୍ଦର ମିଠା ଅନୁଭୂତି, ନବବୋଧ ମଥାରେ ସେହି କୁଙ୍କୁମ ଗାରରେ ଝଟକୁଛି ରଜର ସୌନ୍ଦର୍ଯ୍ୟତା। ଯୁବତୀମାନେ ନୂଆ ପୋଷାକକୁ ଘରେ ସାଇତି ରଖିଲେଣି, ମେହେନ୍ଦି ଅଳତା ଚନ୍ଦନ ହଳଦୀ ଏସବୁ ମଧ୍ୟ ସାଜସଜ୍ଜା ସରିଲାଣି, କାହିଁକି ନା ହାତ ଗଣତି କିଛି ଦିନ ପରେ ପାଳନ ହେବ ଓଡ଼ିଶାର ମୁଖ୍ୟ ଗଣପର୍ବ ରଜ, କାହିଁକି ନା ଆଉ ତ ଦୁଇ ଚାରି ଦିନ ପରେ ପୁରାପଲ୍ଲୀ ରଜ ଗୀତରେ ଝୁମି ଉଠିବ, ସମସ୍ତେ ଏକ ମନରେ ପାଳିବେ ଓଡ଼ିଶାର ମୁଖ୍ୟ ଗଣପର୍ବ ରଜ। ଶ୍ରୋତାବନ୍ଧୁ, ରଜ ଆସିଲେ ଆପେ ମନରେ ଭରିଯାଏ ଉଲ୍ଲାସ ଉତ୍କଣ୍ଠା, ମନ ଆପେ ଗାଇ ଉଠେ ରଜ ଗୀତ। ହଁ, ଦୋଳିରେ ବସିଲେ ଯେତେବେଳେ ମନ ପବନ ଆକାଶରେ ଉଡ଼େ ସେତେବେଳେ ତ କଣ୍ଠରୁ ଆପେ ଝରିଯାଏ ରଜ ଗୀତ। ମନରେ ଥାଏ ଏକ ନିଶ୍ଚିନ୍ତତା, କାହିଁକି ନା ବର୍ଷ ଯାକର କାର୍ଯ୍ୟବ୍ୟସ୍ତତାରୁ ମିଳିଥାଏ କିଛି ଫାଙ୍କା ସମୟ ନିଜର ସାଥୀ ବାନ୍ଧବୀ ମାନଙ୍କ ସହିତ ବିତେଇବା ପାଇଁ। ଦୋଳି ଖେଳୁ ଖେଳୁ ଯୁବତୀ ମନରେ ଉଙ୍କି ମାରିଥାଏ ଅନେକ ଅକୁଆ କଥା, ଏସନ ବୋଧ ହୁଏ ତାର ଶେଷ ରଜ, ଆରସନ ବୋଧ ହୁଏ ସେ ତା ଶାଶୁଘର ଗାଁରେ ରଜ ପଳୁଥିବ, ତ ଆଉ କୋଉ ଯୁବତୀ ରଜ ଦୋଳିରେ ବସୁ ବସୁ ଖୋଜୁଥାଏ ନିଜର ମନର ମଣିଷକୁ। ପୁଣି ରଜ କେଉଁ ନାରୀମାନଙ୍କ ମନରେ ଭରିଦିଏ ଗଭୀର ବେଦନା, ଭାବୁଥାଏ ଆର ବର୍ଷ ମୁଁ ମୋ ବାପ ଘର ଗାଁରେ କେତେ ଉଲ୍ଲାସର ସହିତ ରଜ ପାଳୁଥିଲି ନା, ହେଲେ ତା ପାଇଁ ବଦଳି ଯାଏ ରଜର ପରିଭାଷା। ରଜ ତା ପାଇଁ ଦୋଳି ଖେଳ ନ ହୋଇ ପିଠା ପ୍ରସ୍ତୁତିରେ ଏକ ପର୍ବ ପାଲଟିଯାଏ, ଭଳିକି ଭଳି ପିଠା ପରସି ସେ ତାର ସ୍ୱାମୀ ପରିଜନମାନଙ୍କୁ ଖାଇବାକୁ ଦେଇଥାଏ, କାହିଁକି ନା ସମୟ ପରିସ୍ଥିତି ସହିତ ନାରୀ ନିଜକୁ ବେଶ ଖାପ ଖୁଆଇ ପାରିଥାଏ। ଯେଉଁ ନାରୀ ଯୁବତୀ ଭାବେ ରଜ ଦୋଳିରେ ଖୋଲା ଫାଙ୍କିଆ ହୋଇ ଦୋଳି ଖେଳିପାରି ସେହି ନାରୀର ମଥାରେ ସିନ୍ଦୁର ଟୋପେ ଲାଗିଲେ ଦାୟିତ୍ୱର ପାହାଡ଼କୁ ସେ ମୁଣ୍ଡରେ ଧରି ଘର ପରିବାରର ପ୍ରିୟ ବୋହୁ ସାଜି ଭଳିକି ଭଳି ପିଠା ମଧ୍ୟ ଖୁଆଇପାରେ। ହଁ, ତାର ପ୍ରିୟ ବୋହୂ ହେବା ପାଇଁ ତ ତାର ଶ୍ୱଶୁର ସ୍ୱାମୀ ଦିଅରଙ୍କର ମଧ୍ୟ ଅନେକ ଅବଦାନ ରହିଥାଏ। ସ୍ତ୍ରୀ ପାଇଁ ତା ସ୍ୱାମୀ ଘରେ ଦୋଳି ବାନ୍ଧିଦିଏ, ତ ଭଉଣୀ ପାଇଁ ଗାଁ ମୁଣ୍ଡ ବରଗଛରେ ବାନ୍ଧି ଦେଇଥାଏ ଦୋଳି। ହଁ, ରଜ ପର୍ବ କହିଲେ ଆମେ ଭାବିଥାଉ ଏହା ମହିଳାମାନଙ୍କ ପର୍ବ, ହେଲେ ମୋତେ ଲାଗେ ରଜ ପର୍ବରେ ମହିଳାମାନଙ୍କର ଯେତିକି ଅବଦାନ ରହିଛି ସମାନ ଅବଦାନ ପୁରୁଷମାନଙ୍କର ମଧ୍ୟ ରହିଛି। ଆମେ ଦୋଳି ଖେଳୁ, ହେଲେ ଦୋଳି ବାନ୍ଧି ଦେଇଥାନ୍ତି ଆମ ଆଖପାଖରେ ରହୁଥିବା ସେହି ପୁରୁଷମାନେ। ଆମେ ପିଠା ଖାଇଥାଉ, ହେଲେ ପିଠା ପାଇଁ ବିଭିନ୍ନ ସରଞ୍ଜାମ କିଣି ଆଣିଦେଇଥାନ୍ତି ଆମର ବାପା ଭାଇମାନେ। ଆମେ ନୂଆ ପୋଷାକ ପିନ୍ଧିଥାଉ, ହେଲେ ଏ ନୂଆ ପୋଷାକ ପାଇଁ ନିଜର ଝାଳପୁହା ପରିଶ୍ରମ କରିଥାନ୍ତି ସେହି ପ୍ରଚ୍ଛଦ ପଟର ନାୟକମାନେ। ନାରୀଟିଏ ଯେମିତି ଶାମୁକା ମଧ୍ୟରେ ମୁକ୍ତା ଭଳି ସୁରକ୍ଷିତ ରହିଥାଏ, ରଜ ପର୍ବରେ ନାରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୁରୁଷମାନେ ମଧ୍ୟ ସେମିତି ମଜବୁତ କରି ଦୋଳି ବାନ୍ଧି ଦେଇଥାନ୍ତି। ତେବେ ଶ୍ରୋତାବନ୍ଧୁ, କାହା ପାଇଁ ରଜ କେମିତି? ସମୟ ସୁଅରେ ଧୀରେ ଧୀରେ ରଜର ପରିଭାଷା ବଦଳିଛି, ଆଜିକାଲି ଆଉ ଦେଖିବାକୁ ମିଳୁନି ସେ ଗାଁ ମୁଣ୍ଡର ଦୋଳି କି ଶୁଣିବାକୁ ମିଳୁନି ରଜ ଗୀତ। ଆଜିକାଲି ସ୍ପିକରରେ ବାଜିଯାଉଛି ରଜ ଗୀତ ଆଉ ଯନ୍ତ୍ରରେ ଚାଲୁଛି ଦୋଳି। ସମୟ ଅନୁସାରେ ପରିବର୍ତ୍ତନ ତ ସୃଷ୍ଟିର ନିୟମ, ହେଲେ ଆଜି ମଧ୍ୟ ଅନେକ ଏହି ପର୍ବର ମହତ୍ତ୍ୱକୁ ଅକ୍ଷୁର୍ଣ୍ଣ ରଖିବାକୁ ଅହରହ ପ୍ରୟାସ କରିଚାଲିଛନ୍ତି। ରଜର ଗୀତ ଗାଉଛନ୍ତି, ଦୋଳି ଖେଳୁଛନ୍ତି, ଅଳତା ଲଗାଉଛନ୍ତି, ଟିପି ଟିପି ଚନ୍ଦନରେ ନିଜକୁ ସଜାଉଛନ୍ତି। କେବଳ ସେତିକି ନୁହେଁ, ପୋଡ଼ପିଠା କରି ନିଜେ ଖାଇବା ସହିତ ସାହିରେ ମଧ୍ୟ ବାଣ୍ଟୁଛନ୍ତି। ବଦଳେ ସମୟ, ବଦଳେ ମଣିଷ, ବଦଳେ ପରିଭାଷା, ବଦଳିଥାଏ ମଧ୍ୟ ପର୍ବର ସଂଜ୍ଞା। ହେଲେ ଏହି ପରିବର୍ତ୍ତନର ସୁଅରେ ରଜ ପର୍ବର ପରିଭାଷା ପରିବର୍ତ୍ତନ ହୋଇଛି ସତ, ହେଲେ ରଜ ପର୍ବ ଆଜି ବି ମଧ୍ୟ ଅମଳିନ ହୋଇ ସେମିତି ଚକ୍ଚକ୍ ହୋଇ ଓଡ଼ିଶାର ଗୁଣ ଗାରିମା ଏବଂ କୀର୍ତ୍ତିକୀ ବଖାଣୁଛି। ଧରଣୀ ମା ରଜସ୍ୱଳ ହେଉଛି, ଚାଷଭୂମିରୁ ଚାଷୀକୁ ବିରତି ମିଳୁଛି, ଠାକୁରାଣୀ ଗାଧୁଆ କହୁଛି ରଜର ମହାନ କୀର୍ତ୍ତି। ଆଜି ବି ଅନେକ ଘରେ ରଜ ସଜବାଜଠୁ ଆରମ୍ଭ କରି ପହିଲି ରଜ, ରଜ ସଂକ୍ରାନ୍ତି, ଭୂମିଦହନ ଠାରୁ ଆରମ୍ଭ କରି ବସୁମତୀ ସ୍ନାନ ପ୍ରତ୍ୟେକ ରୀତିନୀତି ଓଡ଼ିଆ ପରମ୍ପରା ଅନୁସାରେ ପାଳନ ହେଉଛି। ତେବେ ଶ୍ରୋତାବନ୍ଧୁ, ଆଜି ତ ଆମେ ରଜ ବିଷୟରେ ଅନେକ କଥା ଶୁଣିଲେ, ତେବେ ଚାଲନ୍ତୁ ଆମର କିଛି ଶ୍ରୋତା ଭଉଣୀଙ୍କୁ ଭେଟିବା ଏବଂ ତାଙ୍କରି ମୁହଁରୁ ଶୁଣିବା ସେମାନେ ରଜକୁ ନେଇ କେତେ ଉତ୍ସାହରେ ଅଛନ୍ତି ଏବଂ ସେମାନେ ରଜକୁ କିଭଳି ଭାବେ ପାଳନ କରିବେ ବୋଲି ଯୋଜନା କରିଛନ୍ତି। ତେବେ ଆଉ ବିଳମ୍ବ କରିବାନି, ଭେଟିବା ଆମର କିଛି ଶ୍ରୋତା ଭଉଣୀଙ୍କୁ ଏବଂ ତାଙ୍କଠାରୁ ପଚାରି ବୁଝିବା ରଜକୁ କିଭଳି ଭାବେ ପାଳନ କରିବା ପାଇଁ ସେମାନେ ପ୍ରସ୍ତୁତି କରିଛନ୍ତି। ନମସ୍କାର, ଆପଣଙ୍କ ନାଁ?
1: ମୋ ନାଁ ଜ୍ୟୋତ୍ସ୍ନା ମହାପାତ୍ର।
0: ଆଚ୍ଛା, ଆଗକୁ ଆସୁଛି ରଜ, ଆମର ଓଡ଼ିଆ ମାନଙ୍କର ଗୋଟେ ମୁଖ୍ୟ ପର୍ବ ଭାବେ ପରିଚିତ ରଜ, ତ ରଜ ପାଇଁ ଆପଣଙ୍କର କଣ ସବୁ ଯୋଜନା ରହିଛି?
1: ରଜ ପାଇଁ ବର୍ତ୍ତମାନ ଆଉ ସେମିତି

0: ଯଦିଓ ଦୋଳି ଖେଳ ସମ୍ପର୍କିତ ଏତେ ବି ଆଉ ଇଏ ହଉନି, କିନ୍ତୁ ପୋଡପିଠା ତ ଯେମିତି ହେଲେ ହବ,
1: ଆଜ୍ଞା
0: ସେଟା
1: ଆଜ୍ଞା
0: ଆମର ମୁଖ୍ୟ ପରମ୍ପରା ଓଡ଼ିଆ ଘରେ। ପୋଡପିଠା ଟିକେ ପ୍ରିପାରେସନ ହବ ତା ପୂର୍ବ ଦିନଠୁ, ତା ସେଇଦିନ ପୋଡପିଠା ଟିକେ ଖିଆ ହବ। ପାନ ଭଙ୍ଗା ବି ହୁଏ ଆମ ଘରେ, ପାନ ଟିକେ ଖିଆ ହୁଏ, ମିଠା ପାନ
1: ରଜର
0: ଆଉ।
1: ମୁଖ୍ୟ ହେଉଛି ପୋଡପିଠା ପାନ।
0: ଆଜ୍ଞା,
1: ଆଜ୍ଞା ଆଜ୍ଞା
0: ସେଇଟା ହବ ଯେହେତୁ ମୋ ଆମ ଘରେ ବର୍ତ୍ତମାନ ଯେତେବେଳେ ମୋ ଭଉଣୀ ମାନେ ସବୁ ଆସନ୍ତି, ଟିକେ ବେଶୀ ଆମର ଏଠି ଏନ୍ଜୟମେଣ୍ଟ ହୁଏ। ଆମେ ଯୋଉଠି ଦୋଳି ପଡେ ଟିକେ ଖେଳିବାକୁ ସେମାନେ ଯାଆନ୍ତି, ମୁଁ ବି ଯାଏ। କିନ୍ତୁ
1: ଆଜ୍ଞା
0: ଏବେ ଟିକେ ଏ ବର୍ଷ ମୁଁ ଭାବୁଛି ଦୋଳି ଖେଳିବାକୁ ଯଦିଓ କେହି ନାହାନ୍ତି ଘରେ, କିନ୍ତୁ ମୁଁ ନିଶ୍ଚୟ ଯିବି।
1: ଆଜ୍ଞା
0: ଆଉ
1: ଆଜ୍ଞା
0: ମୁଖ୍ୟ ହଉଛି ପୋଡପିଠା, ଘରେ ରଜ
1: ନିଶ୍ଚିନ୍ତ।
0: ସେଲିବ୍ରେସନ ମାନେ ପୋଡପିଠା।
1: ଆଚ୍ଛା, ଆପଣ ରଜ ଆଗରୁ କେମିତି ପାଳନ ହଉଥିଲା ଆଉ ବର୍ତ୍ତମାନ ରଜ ଭିତରେ ଅନେକ ଫରକ ଦେଖିବାକୁ ମିଳୁଛି। ଆଗରେ ଯୋଉ ଉତ୍ସାହ ଉତ୍କଣ୍ଠା ଥିଲା ଯୁବତୀମାନଙ୍କ ମନରେ ବା ଝିଅମାନଙ୍କ ମନରେ ରଜ ଖେଳକୁ ନେଇ, ସେଥିରେ ଅନେକ ପରିବର୍ତ୍ତନ ଦେଖାଇଛି। ପୁରୁଣା ରଜ ଆଉ ବର୍ତ୍ତମାନ ରଜ ଭିତରେ କଣ ସବୁ ଫରକ ଦେଖୁଛନ୍ତି ଆପଣ?
0: ପୁରୁଣା ରଜ କହିଲେ, ଆମେ ଯଦି ପଳେଇବା ଆଉ ଗୋଟେ 10-15 ବର୍ଷ ପଛକୁ ପଳେଇଲେ, ଯେତେବେଳେ ଆମେ ସ୍କୁଲରେ ପଢୁଥିଲୁ, ମୋ ଇଏ ବେଳ କଥା କହୁଛି,
1: ଆଜ୍ଞା
0: ଝିଅ ବେଳ କଥା କହୁଛି, ସ୍କୁଲରେ କଲେଜରେ ପଢିବା ଟାଇମରେ ମୋର ମନେ ଅଛି, ଆମ ଗାଁରେ 2-3ଟା ଜାଗାରେ ଦୋଳି ପଡେ, ମାନେ ବିଭିନ୍ନ ପ୍ରକାର ଦୋଳି ପଡେ। ସେଇ ଯୋଉ ମାନେ ଝିଅମାନେ ତା ପୂର୍ବ ଦିନଠୁ ଏକାଠି ହବା, ଯୋଉ ଭାଇମାନେ ବାବା ଦାଦା ସମସ୍ତଙ୍କୁ କହିକିରି ରିକ୍ୱେଷ୍ଟ କରିକି ଦୋଳି ପକେଇ ଦିଅ, ସମସ୍ତେ ଲାଗିଯାନ୍ତି ଦୋଳି ପକେଇବା ଇଏ,
1: ଆଜ୍ଞା
0: ବିଭିନ୍ନ ପ୍ରକାର
1: ଆଜ୍ଞା
0: ବାଉଁଶ ଦୋଳି ପଡେ, ବହୁତ ବଡ ମାନେ କମ୍ପିଟିସନ ହୁଏ କାହା ଦୋଳି କେତେ ବଢିଆ ହେଇଛି। କିନ୍ତୁ ତାପରେ ରଜରେ ବୁଲାବୁଲି, ଅଳତା ଲଗେଇବା, ଇଏ କରିବା, ସଜବାଜ, ଏଇସବୁ ଯୋଉ ଜିନିଷ, ଗୋଟେ ଅଲଗା ପ୍ରକାର ଉତ୍କଣ୍ଠା ଥିଲା ସେତେବେଳେ। ବର୍ତ୍ତମାନ କିନ୍ତୁ ମତେ ଲାଗୁଛି ରଜ ସତରେ ଉତ୍କଣ୍ଠା, ମାନେ ଦୋଳି ଖେଳିବାର ଉତ୍କଣ୍ଠା କମ, ସୋସିଆଲ ମିଡିଆରେ ରିଲ୍ସ କରିବାର ଉତ୍କଣ୍ଠା ବେଶୀ
1: ନିଶ୍ଚିନ୍ତ।
0: ରହୁଛି
1: ହଁ ହଁ
0: ରଜ। ମତେ ଲାଗୁଛି ପର୍ବପର୍ବାଣି ଗୁଡିକ ବହୁତ ସୋସିଆଲ ମିଡିଆ କେନ୍ଦ୍ରିକ ହେଇଗଲାଣି, ତେଣୁ
1: ହଁ
0: ଆମେ ରଜ ଗୋଟେ ଥାଳିଟେ ସଜେଇକିରି ଫଟୋଟେ ଉଠିବ, ତେଣୁକରି ଆମେ ଡେଫିନେଟଲି ନୂଆ ଡ୍ରେସ୍ ପିନ୍ଧିକି ରଜ ଦୋଳି ଖେଳିବାକୁ ପଡିବ। ତେଣୁ ମତେ ଲାଗୁଛି ସେଇ ଜିନିଷଟା ବୋଧେ ଟିକେ ବେଶୀ ପଶି ଆସିଲାଣି, ଯାହା ମୁଁ ଫିଲ୍ କରୁଛି, ମୋ ଅନୁଭବ ସେଇଆ।
1: ନିଶ୍ଚିନ୍ତ
0: ଏଟା ଗୁରୁ ମାନେ ମୁଖ୍ୟ ଘରେ ପୋଡପିଠା ହେଇଥାଉ ନ ହେଇଥାଉ, ପାନ ଟିକେ ଖାଇବା, ଏସବୁ ଜିନିଷ ଯେତିକି ନ ହଉଛି, ସଜବାଜଟା ଟିକେ ବେଶୀ ଆମେ ଦେଖେଇ ହବାଟା ବେଶୀ ବୋଧେ ହେଇଯାଉଛି ମତେ ଲାଗୁଛି।
1: ହଁ, ଗାଁ ଗହଳିରେ ତଥାପି ରଜ ଟିକେ ବଞ୍ଚିଛି, ସାହି ଛକ ମୁଣ୍ଡରେ ବା ହଉ ବା କୋରଗ ଗଛ ମାନଙ୍କରେ ଆଜି ବି ଦୋଳି ଲାଗୁଛି। ସହରରେ ଆଉ ଦୋଳି ଦେଖିବାକୁ ମିଳୁନି, ବହୁତ ଗାଁ ବା କୋଉଠି ଉତ୍ସବ ପାଳନ ହେଲେ ଦୋଳି ଦେଖିବାକୁ ମିଳୁଛି, ନଚେତ ଘରେ ଏମିତି ବାଲକୋନିରେ ଛୋଟ ମୋଟ ଦୋଳି, ପ୍ଲାଷ୍ଟିକ ଦୋଳି ନହେଲେ ମିଳୁଛି ବଜାରରେ ରେଡିମେଡ୍ ଦୋଳି, ସେଇଗୁଡା ଲାଗୁଛି। ଆଉ ଯୋଉ ପୁରୁଣା ରଜ,
0: ଆକ୍ଚୁଲି କଣ ହେଇଛି
1: ହଁ
0: ନା,
1: ହଁ
0: ଗାଁରେ ଏଇଥିପାଇଁ ଦୋଳି ପଡେ, ଦୋଳି ପଡିବ କୋଉଠି, ବଡ ବଡ ଗଛ ଦରକାର, ଘରର ଘରେ ସେମିତି ଷ୍ଟ୍ରକ୍ଚର ଥିବା ଦରକାର। ଗାଁ ମାନଙ୍କରେ ଆଗରୁ ସବୁ ମୋର ମନେ ଅଛି ଚାଳ ଘର ବା ଆଜବେଷ୍ଟସ ଘର ହେଲେ ସେମାନଙ୍କ ଓରା ଥାଏ, ଓରା ଶ୍ରେଣୀ ସବୁ ଥାଏ, ସେଇଥିରେ ଦୋଳି ପଡେ ନର୍ମାଲି ଘର ଭିତରେ ଯେଉଁମାନଙ୍କର ପଡେ। ବାକି ଗାଁ ମୁଣ୍ଡ ଗାଁ ଗାଁରେ ତ ଗଛ ବହୁତ, ବଡ ବଡ ଗଛ, ବର ଗଛ, ଓସ୍ତ ଗଛ ଗୁଡା ସବୁ ଥାଏ, ସେଇ ମାନେ ଡାଳରେ ହିଁ ବଡ ବଡ ସବୁ ଦୋଳି ପଡେ, ବଡ ବଡ ଆମ୍ବ ଗଛ, ଆମର ଆମ୍ବ ତୋଟାରେ ଆମର ସବୁ ଦୋଳି ପଡେ। ତେଣୁ ସହରରେ ଏସବୁ ଜିନିଷ କାହିଁ, ସହରରେ ତ ଆମେ ବଡ ବଡ ଗଛ ଗୁଡା ସବୁ କାଟି କୁଟିକି ରାସ୍ତା ରାସ୍ତା ବନେଇକି ସବୁ ଆଧୁନିକୀକରଣ କଲେ, ଆଉ ଗଛ କାହିଁ ଯେ ଦୋଳି ଆସିବ। ସେଥିପାଇଁ ଗୋଟେ ଖାଲି ମାନେ ଶୋ କରିବା ପାଇଁ ପାର୍କ ଦୋଳିରେ ଯାଇକି ପିଲା ଖେଳୁଛନ୍ତି, ଆଉ ଏଇ ଯୋଉ ଆପଣ ଯେମିତି କହିଲେ ଗୋଟେ ଗୋଟେ ଜାଗାରେ ଉତ୍ସବ ପାଳନ ହବା ପାଇଁ କିଛି ଦିନ ଦୋଳି ପଡୁଛି, ଆଉ
1: ଆଜ୍ଞା
0: ତେଣୁ
1: ଆଜ୍ଞା
0: ଯୋଉ ଭଳିଆ ଘର ବର୍ତ୍ତମାନ ସବୁ ସହର ମାନଙ୍କରେ ହେଲାଣି, ସେଠି ଜାଗା କାହିଁ, ତେଣୁ ଆମେ
1: ଆଜ୍ଞା
0: ପ୍ଲାଷ୍ଟିକ ଦୋଳି ପକେଇବାକୁ ବାଧ୍ୟ।
1: ଆଜ୍ଞା ଆଜ୍ଞା ଆଉ ଗୋଟେ କଥା, ଆମର ଓଡ଼ିଆର ଏଇଟା ଗୋଟେ ମାସିକ ଋତୁସ୍ରାବ ଯୋଉ ମହିଳାମାନଙ୍କର, ତାକୁ ପାଳନ କରାଯାଏ ଉତ୍ସବ, ଏଇଟାକୁ ଆପଣ କେମିତି ନଜରରେ ଦେଖନ୍ତି? ରଜ ପର୍ବ ମୁଖ୍ୟତଃ ତା
0: ଏଇ
1: ଉପରେ ହିଁ
0: ଜିନିଷଟି
1: ପର୍ଯ୍ୟବସିତ।
0: ବର୍ତ୍ତମାନ ଏଇ ମୁଁ ଏଇ 5-6 ବର୍ଷ ହବ ଲକ୍ଷ୍ୟ କରୁଛି, ଏଇ ଜିନିଷଟି ଟିକେ ବେଶୀ ମାନେ ଲୋକଲୋଚନକୁ ପଳେଇ ଆସିଛି, ଯାହାଦ୍ୱାରା ରଜର ଯୋଉ ମୁଖ୍ୟ ଟ୍ରାଡିସନଟା ସେଇଟା ତଳକୁ ଦବି ଯାଉଛି। ମୁଖ୍ୟ କାରଣ ଏଇଟା ମାନେ ମେନ୍ସଟ୍ରୁଏସନଟା ଆସିବାର କାରଣ ହଉଛି ପୃଥିବୀ ରଜବତୀ ହୁଏ ଏଇ ସମୟରେ, ତେଣୁ ଆମେ
1: ଆଜ୍ଞା
0: ଏଇଟାକୁ ରଜ ପାଳନ ମାନେ ରଜ ବୋଲି ତାର ନାଁଟା ଯୋଉ ରହିଛି।
1: ଆଜ୍ଞା
0: ପୃଥିବୀ
1: ଆଜ୍ଞା
0: ରଜବତୀ ହବାର କାରଣ ହଉଛି ଆମ ମାଟିଟା ସେତେବେଳେ ଫର୍ଟାଇଲ ହବା ଆରମ୍ଭ କରେ, କାହିଁକିନା
1: ଆଜ୍ଞା
0: ପ୍ରଥମ
1: ଆଜ୍ଞା
0: ବର୍ଷା ପଡିଲା ପରେ ଯୋଉ ମାଇକ୍ରୋବ୍ସ ଗ୍ରୋ କରନ୍ତି ମାଟିରେ, ସେଇଟା ଆଗକୁ ଯାଇକିରି କୃଷି ପାଇଁ ଉପଯୋଗୀ ହୁଏ, ଯେହେତୁ
1: ଆଜ୍ଞା
0: ଆଗକୁ
1: ଆଜ୍ଞା
0: ବର୍ଷା ଦିନ ଆସିବ, ତାପରେ କୃଷି ପାଇଁ ମାଟି ଉର୍ବର ହବ, ମାଟିର ଉର୍ବରତା ଆରମ୍ଭ ହବା ଯୋଗୁଁ ଆମେ ପୃଥିବୀକୁ ରଜବତୀ ହୁଏ ବୋଲି କହୁଛେ। କିନ୍ତୁ
1: ଆଜ୍ଞା
0: ଏଇଟା ଯୋଉ ଏତେ ପୁରା ମାନେ ବହୁଳ ମାତ୍ରାରେ କରାହଉଛି ଯେ ମହିଳା ଋତୁସ୍ରାବକୁ ଆମେ ସେଲିବ୍ରେଟ କରୁଛେ, ଏତେଟା ବି ଇଏ ହବା କଥା ଠିକ ନୁହେଁ। ମୂଳ ଇଏ ହଉଛି ଏଇଟା ଗୋଟେ କୃଷି ଭିତ୍ତିକ ପର୍ବ।

0: ସପ୍ତାହ କହିବାକୁ
1: ଆଜ୍ଞା
0: ଗଲେ ଏଟା ଗୋଟେ ଗଣପର୍ବ, ଏଟା ଗୋଟେ କୃଷି ଭିତ୍ତିକ ପର୍ବ,
1: ଆଜ୍ଞା
0: ସେଇଟା
1: ଆଜ୍ଞା
0: ଗୋଟେ ଜଷ୍ଟ ଆନ୍ ଆସ୍ପେକ୍ଟ ଅଫ୍ ଦ ଫେଷ୍ଟିଭାଲ, ଏଟା ଗୋଟେ ଆସ୍ପେକ୍ଟ, ଗୋଟେ ଗୋଟେ
1: ନିଶ୍ଚୟ
0: ଅଂଶ,
1: ଆଜ୍ଞା ଆଜ୍ଞା ଆଜ୍ଞା
0: କିନ୍ତୁ
1: ଆଜ୍ଞା
0: ମୁଖ୍ୟ ତା ପଛରେ ଯୋଉ ମୁଖ୍ୟ ରିଜନ୍ଟେ ଅଛି
1: ପୃଥିବୀ
0: ସେଇଟା ଆମକୁ
1: ମାତାଙ୍କର
0: ମିଳି ଯାଉଛି,
1: ରଜସ୍ୱଳା
0: କୃଷକ
1: ହୁଅନ୍ତି,
0: ହଁ
1: ପୃଥିବୀ
0: 4 ଦିନ
1: କଟିକି
0: କାମ
1: ମା
0: ବନ୍ଦ
1: କଟିକି
0: ହୁଏ,
1: ମାନେ ରେଷ୍ଟ ମିଳେ, ବିଶ୍ରାମ ମିଳେ ପୃଥିବୀ ମାତା
0: ଆଜ୍ଞା
1: ମାନେ
0: ସେଇ
1: ଭୂମିକୁ।
0: ଜିନିଷଟା ଅଛି, ସେଥିପାଇଁ ଆମେ
1: ନିଶ୍ଚିନ୍ତରେ
0: ମହିଳାମାନଙ୍କୁ ରେଷ୍ଟ ଦିଏ 4 ଦିନ, ସେ କଥାକୁ କିନ୍ତୁ ଆମେ ତ ବର୍ତ୍ତମାନର ଯୁବପିଢ଼ି ତାକୁ କଣ୍ଟ୍ରାଡିକ୍ଟ କରୁଛନ୍ତି,
1: ହଁ
0: ନା
1: ହଁ
0: ଆମେ
1: ହଁ
0: ବସିବୁନି ଆମେ କାମ କରିବୁ, ତେବେ ଏସବୁ ଜିନିଷକୁ ଯୋଡ଼ିବାର କିଛି ମହତ୍ଵ ନାହିଁ, ତେଣୁ ମୁଁ ଭାବେ ଏଇଟା ଗୋଟେ କୃଷି ଦୃଷ୍ଟିରୁ ଏଇ ଜିନିଷଟା କରାହେଇଛି, ଯେ
1: ଆଜ୍ଞା
0: ଟିକେ
1: ଆଜ୍ଞା
0: 4 ଦିନ ବନ୍ଦ ହେଇଗଲା, କାମ ଦାମ ସବୁ ବନ୍ଦ ରହେ, ସ୍ତ୍ରୀ ଲୋକମାନେ ବି କାମ କରନ୍ତିନି,
1: ଆଜ୍ଞା
0: ସେମାନେ ଟିକେ
1: ଆଜ୍ଞା
0: ଏନ୍ଜୟ କରନ୍ତି, ତେଣୁ
1: ଆଜ୍ଞା
0: ସେଇ ସମ୍ପର୍କିତ ଆକ୍ଚୁଆଲି। କିନ୍ତୁ ବର୍ତ୍ତମାନ ଯେହେତୁ ସୋସିଆଲ ମିଡିଆ ଆସିଲା, ଏଇ ଜିନିଷ ଟିକେ ବେଶୀ ଟ୍ରେଣ୍ଡ ହେଇଯାଉଛି ଆଉ।
1: ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ରୂପେ ରଜ ଗୋଟେ ଆମ ଓଡ଼ିଆ ମାନଙ୍କର ପର୍ବ, ଗୋଟେ ସୁନ୍ଦର ପର୍ବ, 3 ଦିନ ବ୍ୟାପୀ ଗୋଟେ ଲମ୍ବା ପର୍ବ ବି ଆମେ କହିପାରିବା।
0: ଆଜ୍ଞା
1: ସମସ୍ତେ ଏଇଟାକୁ
0: ନିଶ୍ଚିନ୍ତ,
1: ଉପଭୋଗ କରନ୍ତି, କହନ୍ତି ସମସ୍ତେ ସାଧାରଣତଃ ମହିଳାମାନଙ୍କ ପର୍ବ, କିନ୍ତୁ ମତେ ଲାଗେ ମହିଳା ପୁରୁଷ
0: ନା
1: ସମସ୍ତଙ୍କ
0: ନା
1: ପର୍ବ
0: ମହିଳା ନାହିଁ,
1: ହୁଏ।
0: ଏଇଟା ଗୋଟେ

0: ସେ କଥାକୁ କିନ୍ତୁ ଆମେ ତ ବର୍ତ୍ତମାନର ଯୁବପିଢ଼ି ତ ଏହାକୁ କଣ୍ଟ୍ରାଡିକ୍ଟ କରୁଛନ୍ତି,
1: ହଁ
0: ନା
1: ହଁ
0: ଆମେ
1: ହଁ
0: ବସିବୁନି ଆମେ କାମ କରିବୁ, ତେବେ ଏସବୁ ଜିନିଷକୁ ଯୋଡ଼ିବାର କିଛି ମହତ୍ଵ ନାହିଁ। ତେଣୁ ମୁଁ ଭାବେ ଏଇଟା ଗୋଟେ କୃଷି ଦୃଷ୍ଟିରୁ ଏଇ ଜିନିଷଟା କରାହେଇଛି, ଯେ
1: ଆଜ୍ଞା
0: ଟିକେ
1: ଆଜ୍ଞା
0: 4 ଦିନ ବନ୍ଦ ହେଇଗଲା, କାମ ଦାମ ସବୁ ବନ୍ଦ ରହେ, ସ୍ତ୍ରୀ ଲୋକମାନେ ବି କାମ କରନ୍ତିନି,
1: ଆଜ୍ଞା
0: ସେମାନେ ଟିକେ
1: ଆଜ୍ଞା
0: ଏନ୍ଜୟ କରନ୍ତି, ତେଣୁ
1: ଆଜ୍ଞା
0: ସେଇ ସମ୍ପର୍କିତ ଆକ୍ଚୁଆଲି। କିନ୍ତୁ ବର୍ତ୍ତମାନ ଯେହେତୁ ସୋସିଆଲ ମିଡିଆ ଆସିଲା, ଏଇ ଜିନିଷ ଟିକେ ବେଶୀ ଟ୍ରେଣ୍ଡ ହେଇଯାଉଛି ଆଉ।
1: ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ରୂପେ ରଜ ଗୋଟେ ଆମ ଓଡ଼ିଆ ମାନଙ୍କର ପର୍ବ, ଗୋଟେ ସୁନ୍ଦର ପର୍ବ, 3 ଦିନ ବ୍ୟାପୀ ଗୋଟେ ଲମ୍ବା ପର୍ବ ବି ଆମେ କହିପାରିବା।
0: ଆଜ୍ଞା
1: ସମସ୍ତେ ଏଇଟାକୁ
0: ଆଜ୍ଞା
1: ଉପଭୋଗ କରନ୍ତି, କହନ୍ତି ସମସ୍ତେ ସାଧାରଣତଃ ମହିଳାମାନଙ୍କ ପର୍ବ, କିନ୍ତୁ ମତେ ଲାଗେ ମହିଳା ପୁରୁଷ ସମସ୍ତଙ୍କ
0: ନା ନା
1: ପର୍ବ
0: ମହିଳା
1: ହୁଏ,
0: ନାହିଁ, ଏଟା ଗୋଟେ ଗଣ ପର୍ବ,
1: ଗଣ
0: ଇଭିନ
1: ପର୍ବ।
0: ପୁଅମାନେ ବି
1: ଆଜ୍ଞା
0: ଗାଁ ମାନଙ୍କରେ ଖେଳାଖେଳି କରନ୍ତି,
1: ତାସ୍ ଖେଳ
0: ଡିଆଁ
1: ହୁଏ,
0: ଡୁଇଁ ବିଭିନ୍ନ
1: ଆଜ୍ଞା
0: ପ୍ରକାର
1: ଆଜ୍ଞା
0: ଖେଳ ହୁଏ
1: ଆଜ୍ଞା
0: ପୁଅମାନଙ୍କ
1: ଆଜ୍ଞା
0: ଭିତରେ, କାରଣ ସେମାନେ ବି କାମ କରିବାକୁ ଯାଆନ୍ତିନି ନା,
1: ନିଶ୍ଚିନ୍ତ। ହଁ ହଁ ହଁ
0: ସେଥିପାଇଁ।
1: ତ ଏଇଟା ସମସ୍ତିଙ୍କ ପର୍ବ, ପୋଡ଼ ପିଠା ଖାଇ, ପାନ ଖାଇ, ତାସ୍ ଖେଳି, ପୁଚି ଖେଳି, ଦୋଳି ଖେଳି, ବିଭିନ୍ନ ପ୍ରକାର ରଜ ମଉଜ ସମସ୍ତେ ପାଳନ କରନ୍ତି। ତ
0: ଆଜ୍ଞା
1: ଆପଣଙ୍କ
0: ଆଜ୍ଞା
1: ପାଇଁ ମଧ୍ୟ ରଜଟି ଉତ୍ସବ ମୁଖର ହଉ, ଧନ୍ୟବାଦ।
0: ଧନ୍ୟବାଦ, ବହୁତ ଧନ୍ୟବାଦ ଆପଣଙ୍କୁ ବି ରାଜଶ୍ରୀ, ଧନ୍ୟବାଦ।
2: ନମସ୍କାର, ଆପଣଙ୍କ ପରିଚୟ?
3: ମୋ ନାଁ ସୁଚିସ୍ମିତା ପ୍ରଧାନ।
2: ଆଗକୁ ଆସୁଛି ରଜ ପର୍ବ, ଓଡ଼ିଶାର ଗଣ ପର୍ବ ରଜ, ଯୋଉଟାକି ଖୁବ ଉତ୍ସାହ ଓ ଉଲ୍ଲାସର ସହ ପୁରପଲ୍ଲୀରେ ପାଳିତ ହୋଇଥାଏ। ତ ଆପଣଙ୍କର ରଜକୁ ନେଇକି କ'ଣ ସବୁ ଯୋଜନା ରହିଛି?
3: ମୁଖ୍ୟ ପ୍ରସ୍ତୁତି ପୋଡ଼ପିଠା, ଓଡ଼ିଆ ଘରର ଆକର୍ଷଣ, ଆଉ ଦ୍ୱିତୀୟରେ ଝିଅମାନଙ୍କର ଏଇଟା ମୁଖ୍ୟ ପର୍ବ, ସେଥିରେ ଝିଅମାନଙ୍କର ସାଜସଜ୍ଜା, ବେଶ ପୋଷାକ ସବୁର ଆମେ ଝିଅମାନେ ହିଁ ବେଶୀ ଏଥିରେ ହସି ଖେଳି ସବୁ ଆମେ ମଉଜ କରୁ।
2: ଝିଅମାନଙ୍କର ବହୁତ ଉତ୍କଣ୍ଠା ଥାଏ, ତ ମେହେନ୍ଦି ଲଗେଇବା, ଅଳତା ଲଗେଇବା, ନୂଆ ଡ୍ରେସ୍ କିଣିବା, ବିଭିନ୍ନ ପ୍ରକାର ରଜ ପୂର୍ବ ଦିନଠୁ ହିଁ ସଜବାଜ ଆରମ୍ଭ ହୋଇଯାଇଥାଏ, ତ ଆପଣଙ୍କର ସେମିତି ବି ପ୍ରସ୍ତୁତି ଥାଏ କି?
3: ସତ କଥା କହିଲେ ରଜର ପୂର୍ବ ଦିନଟା ହିଁ ସଜବାଜ ଦିନ, ତା ପର ଦିନଟା ରଜ। ହଁ, ମୋର ବି ପ୍ରସ୍ତୁତ ଅଛି। ଏହା ତ ଅବିବାହିତ ଝିଅମାନଙ୍କର ଏକ ଖୁସିର ପର୍ବ କହିଲେ ଚଳେ। ଏଠି ଆମେ କିଛି କାମ କରୁନା, ଏଇ 3-4 ଦିନ ଆମେ କିଛି କାମ ଅଛି, ସେ ଅଫିସ ୱାର୍କର ହଉ, ସେ ସ୍କୁଲ ଷ୍ଟୁଡେଣ୍ଟ ହଉ, ସେ ଯାହା ବି ହଉ, ଏଇ 3 ଦିନ ବହୁତ ଆନନ୍ଦରେ ଆମେ କାଟୁ। ହଁ, ମୋର ବହୁତ ଭଲ ପ୍ରସ୍ତୁତି ଅଛି।
2: ଆଚ୍ଛା, ଗୋଟେ ଆମର ପିଲାଦିନର ରଜ ଆଉ ବର୍ତ୍ତମାନ ରଜ ଭିତରେ କ'ଣ ଫରକ ଦେଖୁଛନ୍ତି?
3: ପିଲାଦିନର ରଜ ବହୁତ ଏକଜୁଟ ହେଇକି ଆମେ କରୁଥିଲୁ, ଏକାଠି ସମସ୍ତେ କରୁଥିଲୁ, ସାହିରେ ସବୁ ଝିଅ ଏକାଠି ମିଶି ଗୋଟେ ଗୋଟେ ଜାଗାରେ ବଡ଼ ଗଛରେ ଦୋଳି ବନ୍ଧା ହେଉଥିଲା, ସେଠି ପାନ ପୋଡ଼ ପିଠା, ବଡ଼ ଭଉଣୀମାନେ ସାନ ଭଉଣୀମାନଙ୍କୁ ସଜେଇ ଦେଉଥିଲେ, ସାନ ଭଉଣୀମାନେ ନୂଆ ପୋଷାକ ପିନ୍ଧି ବଡ଼ ସବୁ ସାଙ୍ଗସାଥି ବଡ଼ ଦିଦିମାନଙ୍କ ସହିତ ଖେଳ ମଉଜରେ ଦିନଟା କାଟୁଥିଲେ। କିନ୍ତୁ ଏବେର ରଜ ସମସ୍ତଙ୍କ ଘରେ ଘରେ ସେମାନେ ଏକା ଏକା ହେଇକି ପାଳି ଦେଉଛନ୍ତି, ଯେଉଁଟାକି ଏବେ ଆଉ ଏକତାର ବର୍ଣ୍ଣନା ଦିଶୁନି।
2: ନିଶ୍ଚିନ୍ତ ରୂପେ ଆଗେ ଯୋଉଟା ଏକଜୁଟ ହେଇକି କରୁଥିଲେ, ମାନେ ଗୋଟେ ସାହିଟା ଗୋଟେ ପରିବାର ଭଳିଆ ହିଁ ପାଳୁଥିଲେ ରଜ, ବର୍ତ୍ତମାନ ପ୍ରତି ପରିବାରରେ ପାଳନ ହଉଛି, ଗଛରେ ଆଉ ଦୋଳି ଲାଗୁନି, ବାଲକୋନିରେ ଘରେ କଣରେ ଗୋଟେ ଗୋଟେ ଦୋଳି ଲାଗୁଛି, ଦୌଡ଼ି ଦୋଳି ବି ଆଉ ଦେଖିବାକୁ ମିଳୁନି, ସବୁଠି ପ୍ଲାଷ୍ଟିକ ରେଡିମେଡ୍ ଦୋଳି ମିଳିଯାଉଛି। ମାନେ ଏଇ ଯୋଉ ଫରକଟା କ'ଣ ପାଇଁକା ଲାଗୁଛି, କ'ଣ ପାଇଁକା ପୂର୍ବ ରଜ ଓ ବର୍ତ୍ତମାନ ରଜ ଭିତରେ ଏତେ ବଡ଼ ଫରକ କ'ଣ ପାଇଁ ଆସୁଛି ବୋଲି ଆପଣ ଅନୁଭବ କରୁଛନ୍ତି?
3: ଲୋକ କେହି କାହା ସହିତ ମିଶିବାକୁ ଭଲ ପାଉନାହାନ୍ତି ପ୍ରଥମ କଥା, ଦ୍ୱିତୀୟତଃ ସୋସିଆଲ ମିଡ଼ିଆ ଏମିତି ହେଇଗଲାଣି ଯେ ସମସ୍ତଙ୍କୁ ସମସ୍ତେ ଫୋନରେ ହିଁ ବ୍ୟସ୍ତ ରହିଯାଉଛନ୍ତି, କେହି ଆଉ ସେ ସଞ୍ଜବେଳର ମଉଜ କି ସକାଳର ମାନେ ସେଇ ଯେଉଁ ପ୍ରଭାତର ସୂର୍ଯ୍ୟକିରଣ କେହି ଉପଭୋଗ କରିବାକୁ ଚାହୁଁନାହାନ୍ତି। ଘରେ ଘରେ ସମସ୍ତେ ଦୋଳି ଖେଳିଲେ, ପିଠା ଖାଇଲେ, ପିଠା ତ ନାହିଁ ଏବେ ମୋମୋଜର ଜମାନା ଚାଲିଲାଣି, ଏବେ ମୋମୋଜ ଖାଇକି ଏନ୍ଜୟ କରୁଛନ୍ତି ପିଲାମାନେ। ଆମେ ସେତେବେଳେ ପୋଡ଼ ପିଠାକୁ ବର୍ଷେ କାଳ ଅନେଇକି ବସୁଥିଲୁ ଯେ କେବେ ମା ବନେଇବେ, ଏକ ଗୋଟେ ଜିଦି କରୁଥିଲୁ ଯେ ପୋଡ଼ ପିଠା ନ ବନେଇଲେ ଆମର ରଜ ରଜ ନୁହେଁ, ଏବେ ପିଲା କହୁଛନ୍ତି ମୋମୋଜ ପିଜ୍ଜା ନ ବନେଇଲେ ଆମର ରଜ ରଜ ନୁହେଁ, ଏଇଟା ହିଁ ତଫାତ୍।
2: ଏଇଟା ଗୋଟେ ସତ କଥା, ସେତେବେଳର ପୋଡ଼ ପିଠା ବର୍ତ୍ତମାନ ମୋମୋ ସହିତ ହେଇଗଲାଣି ପରିବର୍ତ୍ତନ। ବର୍ତ୍ତମାନ ଆଗ ଯୋଉ ନୂଆ ନୂଆ ଛୁଆ ଆସୁଛନ୍ତି ସେମାନେ ସବୁ ଜାଣନ୍ତିନି ବି ପୋଡ଼ ପିଠା କେମିତିକା ଲାଗେ, ତାର ଟେଷ୍ଟ ବି ଅନେକ ଜାଣନ୍ତିନି, ତେବେ ପୋଡ଼ ପିଠା ବିନା ରଜ ଅଧୁରା ଯେମିତି କୁହାଯାଏ, ପାନ ବିନା ବି ରଜ ଅଧୁରା, ତେବେ କେତେ ଖୁସି ଲାଗେ ରଜ ଆସିଲେ, ଯେମିତି ଆପଣ ତ କହିଲେଣି ରଜ ପାଇଁ କେତେ ସବୁ ପ୍ରସ୍ତୁତି, ଏବେ ରଜ ପାଇଁକା ସେଇ ଉତ୍କଣ୍ଠାଟା ଅଛି ନା ଯେମିତି ଆଗରୁ ଥିଲା, ନା ଉତ୍କଣ୍ଠା ମରିଗଲାଣି?
3: ଉତ୍କଣ୍ଠା ଅଛି, ଯେହେତୁ ଆମେ ପିଲାଦିନୁ ଆମର ପ୍ରାଥମିକ ରଜକୁ ଆମେ ପାଳନ କରିଆସୁଛୁ, ଉତ୍କଣ୍ଠା ଅଛି, କିନ୍ତୁ ସେ ଆନନ୍ଦ ଉଲ୍ଲାସ ନାହିଁ, ଯାହାଦ୍ୱାରା କି ଆମକୁ ଦୁଃଖ ଲାଗୁଛି। ଆମ ଓଡ଼ିଶାର ଗର୍ବ, ଯାହା ଆମର ରଜ ବୋଲି ପୁରା ଭାରତରେ ପ୍ରସିଦ୍ଧ, ଓଡ଼ିଶାରେ ହିଁ କେବଳ ରଜକୁ ରଜ ହିସାବରେ ପାଳନ କରନ୍ତି, ଆଉ ସବୁ ଦେଶରେ ନାହିଁ, ଆଉ ସବୁ ରାଜ୍ୟରେ ନାହିଁ, ତେଣୁ ସେ

0: ଟା ମରି ଯାଉଛି। ମୁଁ ଆଜି ଭାବୁଛି ଯେ ଆଜିକାଲି ଛୁଆ ଯଦି ସେଇ ମାନେ ଯାହା ପୂର୍ବ ପିଢ଼ିକୁ ମାନେ ଫଲୋ କରିକି ସେମାନେ ଡ୍ରେସିଂ ସେନ୍ସ ହଉ, ହେୟାର ଡ୍ରେସିଂ ହଉ, ଯାହା ବି ଫଲୋ କରିକି ଧୀରେ ଧୀରେ ଓଲ୍ଡକୁ ନ୍ୟୁ ଭର୍ସନକୁ ଆଣୁଛନ୍ତି, ସେହି ହିସାବରେ ଯଦି ସେମାନେ ଆମର ପର୍ବପର୍ବାଣୀକୁ ଯଦି ସେଇ ପୁଣି ତାକୁ ରିକ୍ରିଏଟ୍ କରନ୍ତେ ବହୁତ ଆନନ୍ଦ ଲାଗନ୍ତା।
1: ନିଶ୍ଚିନ୍ତରେ ଗୋଟେ ବଢ଼ିଆ ସୁନ୍ଦର ବାର୍ତ୍ତାଟେ ବି ଦେଲେ। ଆଉ ଗୋଟେ କଥା, ରଜ ସହିତ ଆମେ ଜଡ଼ିତ ରଜ ଗୀତ, ତ ଆପଣ କେମିତି ରଜ ଗୀତ ଗାଆନ୍ତି? ବିଶେଷରେ ଗୋଟେ ଗୀତ ହିଁ ଶୁଣିବା।
0: ରଜ ଦୋଳି ନାହିଁ, ରଜ ଗୀତକୁ ଆମେ ବଞ୍ଚିବାକୁ ଚାହୁଁଛି। ବନସ୍ତେ ଡାକିଲା ଗଜ, ବନସ୍ତେ ଡାକିଲା ଗଜ।

0: ନମସ୍କାର, ଆକାଶବାଣୀକୁ ସ୍ୱାଗତ। ଆପଣଙ୍କ ନାଁ?
1: ବନିତା ଦୀକ୍ଷିତ।
0: ଆମର ରଜ ମହୋତ୍ସବ ଗୋଟେ ଯୁବତୀ ମାନଙ୍କର ମନରେ ରଜକୁ ନେଇକି ସବୁବେଳେ ଉତ୍କଣ୍ଠା ରହିଥାଏ, ତ ଆପଣ ରଜ କେମିତି ପାଳନ କରନ୍ତି?
1: ଆକ୍ଚୁଆଲି ଆମେ ମାନେ ଏ ବର୍ଷ ରଜକୁ ଗୋଟେ ବସ୍ତିରେ ଆମେ ସେଲିବ୍ରେସନ କରୁ ପିଲାମାନଙ୍କୁ ନେଇ। ଆଡୋଲେସେଣ୍ଟ ଯୋଉ ଝିଅମାନେ ଅଛନ୍ତି ତାଙ୍କର ମାସିକ ଋତୁସ୍ରାବ ସମୟରେ ସେମାନଙ୍କୁ ସାନିଟାରି ନାପକିନ ଏବଂ ଏଗୁଡାକ ତାଙ୍କ ଆୱାରନେସ କରୁ ଆମେ।
0: ଆଚ୍ଛା,
1: ଆୱାରନେସ କରି ତାଙ୍କୁ ଆମେ ସେଥିରେ ଦୋଳି ହୋଇଥାଏ ଆଉ ପିଠା ପିଠା ସମସ୍ତେ ଆଣିଥାଉ। ଏକାଠି ସମସ୍ତଙ୍କ ସହିତ ଆମେ ମିଶିକି ରଜ ସେଲିବ୍ରେସନ କରୁ।
0: ଆଚ୍ଛା, ଏମିତି କେତେ ବର୍ଷ ହେଲାଣି ଆପଣ କରୁଛନ୍ତି?
1: ଆମର 4 ବର୍ଷ ହେଲାଣି ବର୍ତ୍ତମାନ, ଏଟା ଏକ ନିଆରା ପ୍ରୟାସ ଆମ ଚାଲିଯାଇଛି।
0: ଆଚ୍ଛା, ମାନେ ରଜ ଯୋଉ କୁହାଯାଏ ମାସିକ ଋତୁସ୍ରାବ ଯୋଉ ମହିଳାମାନଙ୍କର, ତାକୁ ଗୋଟେ ଉତ୍ସବର ସହକାରେ ରଜ ପର୍ବ ମାଧ୍ୟମରେ ଆମେ ପାଳନ କରିଥାଉ, ତ ଆପଣ କେବଳ ଏହାକୁ ଉତ୍ସବରେ ନ ରଖିକି ସଚେତନତା ବି କରୁଛନ୍ତି
1: ଆଜ୍ଞା
0: ଜନସାଧାରଣଙ୍କୁ। ଯ କହିଲେ ଆମେ ଦୋଳି ଖେଳିବା ହଉ, ପୁଚି ଖେଳିବା ହଉ, ପୋଡ଼ ପିଠା ଖାଇବା, ପାନ ଖାଇବା, ବିଭିନ୍ନ ସାଙ୍ଗସାଥି ମାନଙ୍କ ସଙ୍ଗେ ସମୟ ବିତେଇବା, ଆପଣ ଆଉ କଣ ସବୁ ପାଳନ କରନ୍ତି ଉତ୍ସବ ଉତ୍ସାହ?
1: ଆମର ପିଲାମାନଙ୍କୁ ନେଇ ବୁଲିବାକୁ ଯାଇଥାନ୍ତୁ ଆଉ ହେଲା ସମସ୍ତଙ୍କ ସହିତ ପିଠା ପଣା ଏମିତି ସାଙ୍ଗ ସହିତ ଏକାଠି ହେଇଥାଉ। ସମସ୍ତେ ବୁଲିବାକୁ ଯାଇ ବହୁତ ମାନେ ବିଭିନ୍ନ ପ୍ରକାର ଜାଗାକୁ ଯାଇଥାଉ, ଯେମିତିକି ଆମର ତ ରଜ ସମୟରେ ମନ୍ଦିର ଯାଆନ୍ତିନି, କିନ୍ତୁ ଆମେ ମନ୍ଦିର ନ ଯାଇ ଅଲଗା ପ୍ଲେସ୍ ବୁଲିବା ପ୍ଲେସ୍କୁ ହିଁ ପିଲାଙ୍କୁ ନେଇକି ଯାଇଥାଉ।
0: ଆଚ୍ଛା
1: ସେମାନଙ୍କ
0: ଆଚ୍ଛା,
1: ସହିତ ମିଶିକି ଆମେ ସେଲିବ୍ରେସନ କରିଥାଉ। ସମସ୍ତେ ରଜ ସମୟରେ ଏକାଠି ରହୁଥିଲେ, ବର୍ତ୍ତମାନ ତ ଯେ ସମସ୍ତେ ବାହାରକୁ ପାଠ ପଢିବା ପାଇଁ ପିଲା ପଳଉଛନ୍ତି, ତ ଘର ପଡୋଶୀ ଏବଂ ସାଙ୍ଗସାଥି ସମସ୍ତେ ଆଉ ପାଖାପାଖି ଆଭେଲେବୁଲ ରହୁନାହାନ୍ତି। ଆସ୍ତେ ଆସ୍ତେ କ୍ରମଶଃ ରଜ ସେଲିବ୍ରେସନ ବହୁତ କମିଗଲାଣି ଆଗ ଅପେକ୍ଷା। ପ୍ରତ୍ୟେକ ଘରେ ଘରେ ଦୋଳି ଥିଲା, ବର୍ତ୍ତମାନ ବି ସେଗୁଡାକ ନାହିଁ। ଗଛ ପତ୍ର ନଥିବାରୁ ଲୋକ ବାଉଁଶରେ ଯେ ଦୋଳି କରନ୍ତି ସେଇ ସେଇ ଜିନିଷ ମିଳିପାରନ୍ତି ଯାହା ଘରେ ଯିଏ ଦୋଳି କରୁଛନ୍ତି, ଏମିତି ଲୋକଙ୍କର ଇଣ୍ଟରେଷ୍ଟ ବି ବହୁତ କମିଗଲାଣି।
0: ହଁ, ଲୋକଙ୍କର ଯେମିତି ଆଗରୁ ଯେମିତି ରଜ ପାଳନ ହଉଥିଲା, ରଜର ପାଳନର ସଂଜ୍ଞାଟା ବଦଳି ଯାଇଛି ଆ ଭିତରେ ଆମେ କହିପାରିବା।
1: ବଦଳି ନିଶ୍ଚିନ୍ତ
0: ଆଚ୍ଛା ଆଚ୍ଛା, ଆଉ ରଜରେ ଅଳତା ଲଗେଇବା, ମେହେନ୍ଦି ଲଗେଇବା, ଏସବୁ ଆପଣ କରନ୍ତି ନା କରନ୍ତି ନାହିଁ?
1: ହଁ, ରଜରେ ପୂର୍ବ ଦିନ ପ୍ରସ୍ତୁତ ହେବା ପାଇଁ ସମସ୍ତେ ମେହେନ୍ଦି ଲଗାନ୍ତି, ତାର ଗୋଟେ ପୂର୍ବରୁ ବହୁତ ଖୁସି ଥିଲା।

0: ମେହେନ୍ଦି ଲଗେଇବା, ଭେଷ ହବା, କିନ୍ତୁ ବର୍ତ୍ତମାନ ଛୋଟ ପିଲାଙ୍କୁ, ଛୋଟ ଛୋଟ ପିଲାମାନଙ୍କୁ ସେମାନେ ସବୁ ସେଗୁଡା କରନ୍ତି, କିନ୍ତୁ ଆସ୍ତେ ଆସ୍ତେ ବଡ ମାନଙ୍କର କ୍ରମଶଃ ସେଗୁଡା ସବୁ କମିଗଲାଣି ଆଗ୍ରହ।
1: ହଁ, ରଜ ସଜବାଜ ଠାରୁ ସଜବାଜ ଆରମ୍ଭ ହେଇଯାଉଥିଲା ଆଗରୁ, ଏଇଟା ଏବେ ଧୀରେ ଧୀରେ କମି ଚାଲିଛି। ଠିକ ଅଛି, ଏଥର ରଜ ଆପଣ ପାଇଁକା ଉତ୍ସବର ଏକ ସଂଜ୍ଞା ପାଲଟୁ। ଧନ୍ୟବାଦ।
2: ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ଚାଲନ୍ତୁ ଶୁଣିବା ରଜର ପ୍ରସିଦ୍ଧ ପୋଡ଼ପିଠା କେମିତି ପ୍ରସ୍ତୁତ କରାଯାଏ। ପୋଡ଼ପିଠାର ପ୍ରସ୍ତୁତି ପ୍ରଣାଳୀ ଆମକୁ ବତାଇବେ ଜଣେ ସ୍ୱଗୃହିଣୀ, ମିନତୀ ମିଶ୍ର।
3: ରଜରେ ପୋଡ଼ପିଠାଟା ହଉଛି ମୁଖ୍ୟ, ଯୋଉଟାକି ଜଗନ୍ନାଥଙ୍କର ବି ପ୍ରିୟ, ତାଙ୍କ ମାଉସୀ କରିକି ରଖିଥାନ୍ତି, ସେଇଟା ବି ପ୍ରିୟ ଜଗନ୍ନାଥଙ୍କର। ଆମେ ଏଇଟାକୁ ଦି ତିନି ତିନି ପ୍ରକାରର ବି ଆମେ କରିପାରିବା।
1: ଆଜ୍ଞା,
3: ଗୋଟେ ଆମର ଅଟା ଜନ୍ତୁଣି କରିକି ଗୁଡ ଅଟା, ମାନେ ଆଗେ ଆମର ପାଣି ଦିଆ ହେଇକି ଗୁଡ ଅଟା, ତା ଦେହରେ ଆମର ଅଳେଇଚ ଆଉ ଗୁଜୁରାତି ନଡ଼ିଆ କଟା ନଡ଼ିଆ ସବୁ ଦିଆ ହେଇକି ଗୋଟେ ଖଳି ପ୍ରସ୍ତୁତ ହୁଏ।
1: ଆଜ୍ଞା,
3: ଲୁଣ ସବୁ ପଡିଲା ପରେ ଗୋଟେ ଖଳି ପ୍ରସ୍ତୁତ ହବ, ତେଜପତ୍ର ଗୁଜୁରାତି ସବୁ ପଡିବ, ପଡିଲା
1: ଆଜ୍ଞା
3: ପରେ ଗୋଟେ ଖଳିଟେ ପ୍ରସ୍ତୁତ ହୁଏ।
1: ଆଜ୍ଞା,
3: ଖଳିଟା ପ୍ରସ୍ତୁତ ହେଇକିରି କଲମ ହଉ କିମ୍ବା ଆଗରୁ ସବୁ ପିତ୍ତଳ, ମାନେ
1: ଆଜ୍ଞା,
3: ପିତ୍ତଳରେ ବସେଇଲେ ସେଟା ବହୁତ ସୁନ୍ଦର ଭାବରେ ତାର ପୋଡ଼ ଅଂଶଟା ଆସେ। କଦଳୀ ପତ୍ର ପକେଇକି ହଉ, ନହେଲେ ଶାଳ ପତ୍ର ଆମର ପକା ହୁଏ, ଖଲି ପତ୍ର ଯୋଉ
1: ଆଜ୍ଞା ଆଜ୍ଞା
3: ପକେଇକି ତାର ସେଟା ତଳେ ଆଞ୍ଚଟା ଦିହ, ଖଳିଟା ପ୍ରସ୍ତୁତ ହେଇଗଲା।
1: ଆଜ୍ଞା,
3: ପ୍ରସ୍ତୁତ ହେଇଗଲା ପରେ ତା ଦେହରେ ଆମର ଏଇ କରେଇରେ, ଏଇ ଯୋଉ କରେଇ ଲୁହା କରେଇରେ ବି ହବ, ଲୁହା ଲୁହା ଜିନିଷ, କାରଣ ଟିକେ ମୋଟା ଇଏଟା ରହିଲେ ତାର ପୋଡ ଅଂଶଟା ଠିକ ହୁଏ, ପୋଡି ଯାଏନି,
1: ଆଜ୍ଞା ଆଜ୍ଞା
3: ପୁରା ପୋଡି ଯାଏନି, ସେଇଟା ତାର ମାନେ ଭଲ ସ୍ୱାଦଟା ଲାଗେ।
1: ଆଜ୍ଞା,
3: ସେଇଟାକୁ ତା ଦେହରେ ଆଞ୍ଚରେ ବସେଇଲେ, ଏବେ ତ ଆମେ ଗ୍ୟାସରେ ସବୁ ପ୍ରାୟ କଲୁଣି, ଓଭାନରେ କରୁଛନ୍ତି, କିନ୍ତୁ ଓଭାନ କର ଯାହା କର, କିନ୍ତୁ ଓଭାନ ଅପେକ୍ଷା ଆମର ସେଇ ଯୋଉ ଜାଳରେ ପ୍ରସ୍ତୁତ ହେଇଥାଏ ବା ପିତ୍ତଳ କି ଲୁହା କରେଇ, ତାର ଗୋଟେ ସ୍ୱାଦ ବି ନିହାତି ଭାବରେ ଅଲଗା ଥାଏ।
1: ଆଜ୍ଞା ଆଜ୍ଞା,
3: ମାଇକ୍ରୋ ଓଭାନ ହେଇପାରୁଛି, କିନ୍ତୁ ଆଜିକାଲି ବହୁତ ବି ଅଲଗା ଇଏରେ ବି କରା ହଉଛି, କିନ୍ତୁ ଏଇ ଏହାର ଟେଷ୍ଟ ସିଏ ଦବନି।
1: ଆଜ୍ଞା ଆଜ୍ଞା,
3: ସେଇଟା ଆମର ଶାଳପତ୍ର ଦିଆ ହୁଏ, ତା ଉପରେ ଟିକେ ରଡ ଦିଆ ହୁଏ, ତଳୁ ଏପଟେ ଜାଳଟା ଥିବ, ଅଳ୍ପ ଅଳ୍ପ ଜାଳଟା ଥିବ, ଉପରେ ରଡ ଟିକେ ଦିଆ ହେଇଥିବ, କାରଣ ଉପରଟ ବି ଟିକେ ପୋଡ ପୋଡ ଇଏ ହବ ବୋଲି। ନିୟମ ଯାହା ହେଲେ ବି ଘଣ୍ଟେ ଘଣ୍ଟେ ବସିଲା ପରେ ସେଟା ତାର ହେଇଯାଏ।
1: ଆଜ୍ଞା ଆଜ୍ଞା,
3: ଆଉ ଗୋଟେ ହେଲା ବିରି ଚାଉଳକୁ ନେଇକି,
1: ଆଚ୍ଛା ଆଜ୍ଞା,
3: ବିରି ଚାଉଳକୁ ନେଇକି କଣ, ଆମେ ପ୍ରାୟ ସେଟାକୁ କୁକରରେ ବି କରିଦଉଛନ୍ତି,
1: ଆଜ୍ଞା
3: ଓଭାନରେ, ଆମେ ଯେମିତି ବି ଯିଏ କରିପାରୁଛନ୍ତି,
1: ଆଜ୍ଞା,
3: କିନ୍ତୁ ସେଇଟା ବି ହେଇପାରିବ। କଣ ନା, ବିରି ଚାଉଳ ଆମେ ନେଲେ, ବିରି ଚାଉଳ ବାଟିଲେ, ବିରି ବିରି ଆମର ଧର କିଲେ ଯଦି ବିରି ନେଲେ, ଯାହା ହେଲେ ବି ଅଧ କିଲେ ହଉଛି, ଏ ସରି, ଯଦି ଚାଉଳ ଆମେ କିଲେ ନେଲେ ଅଧ କିଲେ ବିରି ପକେଇବା।
1: ଆଚ୍ଛା ଆଜ୍ଞା,
3: ବିରି ପକେଇଲେ ତାର ମାନେ ଏଟା ଗଡ ଗଡ ବଟା ହବ, ଏଟା ପୁରା
1: ଆଚ୍ଛା,
3: ପାଲିସ ବଟା ହବନି, ଆମେ ଯେମିତି ସରୁ ଚକୁଳି
1: ଖଦଡ଼ିଆ ବଟା
3: ପାଲିସ
1: ହବ,
3: ନା, ଏଟା ହଁ ଗଡ ଗଡ ରହିଥିବ ତାର। ତା ଦେହରେ ବି ଆମେ ଏମିତି ଗୁଜୁରାତି ଅଳେଇଚ ତେଜପତ୍ର ସବୁ ପକେଇ ପାରିବା,
1: ଆଜ୍ଞା
3: କାଜୁ, ତା ଦେହରେ କାଜୁ ଫାଜୁ ପଡିଲେ ଭଲ, ମାନେ ଟିକେ ସେଟା ଟିକେ ଅଲଗା, ସେଟା ଆରିଷ୍ଟୋକ୍ରାସିରେ ଯିବ।
1: ଆଚ୍ଛା
3: ହଁ, ତାପରେ ସବୁ ପକେଇକି ତାକୁ ଗୋଳାଗୋଳି କରିକି, ଗୁଡ ସବୁ
1: ଆଜ୍ଞା,
3: ଗୋଳାଗୋଳି କରିକି ଆମେ ମାଇକ୍ରୋ ଓଭାନରେ ହଉ, ନହେଲେ କୁକରରେ ହଉ, ନହେଲେ ବି ଆମେ ଚୁଲି ଜାଳରେ କରେ, ଏବେ ତ ଚୁଲି ଜାଳରେ କିଏ ବି କରୁନାହାନ୍ତି, ଗାଁରେ ବି ସୁଦ୍ଧା କରୁନାହାନ୍ତି, ଗାଁରେ ବି ହଉ କି ଏଠି ବି ହଉ, ଯୋଉଠି ବି ଆମେ କୋଉଠି ବି ଆମେ ବି ଏଇଠି ଚୁଲିରେ ବି ରୋଷେଇ କରିଛୁ ବି,
1: ଆଜ୍ଞା
3: ମାନେ
1: ଆଜ୍ଞା
3: ପୁରୀରେ ହେଲେ ବି ସେତେବେଳେ ହଉଥିଲା
1: ଆଜ୍ଞା,
3: କରି, ହଁ, କିନ୍ତୁ ଏଇନେ ତ ସେସବୁର ଇଏ ନାହିଁ, ଯାହା ବି ହଉ ମାନେ ଏଇଟା ଆମେ ତଳୁ ଆଞ୍ଚ କମ ଦେଇକିରି ସେଟା ପତ୍ର ପକେଇ ଦେଲେ ତାର ଭଲ
1: ବାସ୍ନା ଆସେ,
3: ବାସ୍ନାଟା ରହେ,
1: ଆଜ୍ଞା
3: ଆଉ
1: ଆଜ୍ଞା,
3: ତଳଟା ଲାଗେନି, ଭଲ ଟିକେ ଭଲ ଘିଅ ଦେଇଦେବେ, ଭଲ ଘିଅ ଦେଇକି ସେଟାକୁ ଢାଳିକିରି
1: ଆଜ୍ଞା
3: ବସେଇବେ,
1: ଆଜ୍ଞା,
3: ବସେଇଲେ ସେଟା ତାର ଭରପୁର ଆସେ। ଆଉ
1: ତ କେତେ ସମୟ ବସେଇବାକୁ ପଡ଼ିଥାଏ?
3: ଯେମିତି ଘଣ୍ଟାଟେ ବସିବ, ଯାହା ହେଲେ ବି
1: ଆଚ୍ଛା
3: ଘଣ୍ଟାଟେ ନ ବସିଲେ ତାର ଆସିବନି,
1: ଆଜ୍ଞା ଆଜ୍ଞା,

0: ପଶିବ, ମାଇକ୍ରୋଓଭେନ ରେ କେତେ ସମୟ ଲାଗୁଥିବ, ସବୁ ଘଣ୍ଟା
1: ଆଜ୍ଞା
0: କିନ୍ତୁ
1: ଆଜ୍ଞା
0: ଏମିତି ଘଣ୍ଟାଟେ ବସିବ ଯାହାହେଲେ
1: ଆଜ୍ଞା। ତେବେ ମ୍ୟାଡମ ଏଥର ରଜରେ ଆପଣ ପୋଡ଼ ପିଠା ପ୍ରସ୍ତୁତ କରିବେ କି ନାହିଁ?
0: କରିବାର ଅଛି। ଝିଅ ପ୍ରଥମରୁ କହିସାରିଲେ କଣ ଆଣିବୁ ବୋଲି ଏମିତି କହିକିରି
1: ମାନେ
0: ହଁ
1: ବରା ତ ଅଲରେଡି ଦିଆ ହେଇଗଲାଣି, ପୋଡ଼ ପିଠା ରଜରେ ନିଶ୍ଚିନ୍ତ ପ୍ରସ୍ତୁତ ହବ, ଯେମିତିକା ଆମର ରଜ ପର୍ବ ପୋଡ଼ ପିଠା ବିନା ଅଧୁରା, ତ
0: ଅଧୁରା।
1: ସମସ୍ତଙ୍କ ଘରେ ରଜରେ ପୋଡ଼ ପିଠା ପ୍ରସ୍ତୁତ ହୁଏ। ଆଶା କରୁଛି ଆପଣ ଯୋଉ ରେସିପିଟି ବତେଇଲେ ଏବଂ ପୋଡ଼ ପିଠା ପ୍ରସ୍ତୁତ ପ୍ରଣାଳୀ ଶିଖି ଆମ ଶ୍ରୋତା ଭଉଣୀ ନିଶ୍ଚିତ ରୂପେ ପୋଡ଼ ପିଠା ପ୍ରସ୍ତୁତ କରିବେ ଏବଂ ଆମକୁ କହିବେ ପୋଡ଼ ପିଠା ତାଙ୍କର କେତେ ମିଠା ଲାଗିଲା ଏବଂ କେତେ ସ୍ୱାଦିଷ୍ଟ ଲାଗିଲା। ଅଶେଷ ଅଶେଷ ଧନ୍ୟବାଦ ମ୍ୟାଡମ ଆପଣଙ୍କର ଏତେ ସୁନ୍ଦର ରେସିପି ଆମକୁ ବତେଇ ଥିବାରୁ।
2: ଆଶା କରୁଛି ଆଜି ଆମ ଶ୍ରୋତା ଭଉଣୀମାନଙ୍କ ଠାରୁ ଆମେ ଗ୍ରହଣ କରିଥିବା ରଜ ସମ୍ପର୍କିତ ବାର୍ତ୍ତା ଆପଣମାନଙ୍କୁ ପସନ୍ଦ ଆସିଥିବ। ବାସ୍ତବିକ ଆଜି ଆମେ ଭେଟିଥିବା ଅତିଥିମାନେ ରଜକୁ ନେଇ ଯେଉଁଭଳି ଭାବେ ଉତ୍ସାହିତ ଅଛନ୍ତି ତାହା ହିଁ ପ୍ରମାଣିତ କରୁଛି। ଆଜି ବି ଓଡ଼ିଶାରେ ରଜ ପର୍ବର ମହତ୍ଵ ଅକ୍ଷୁର୍ଣ୍ଣ ରହିଛି, ତା ସହିତ ରଜର ମହାନତା ଆଜି ବି ମଧ୍ୟ ପୂର୍ବ ଭଳି ବଜାୟ ରହିଛି। ତେବେ ଶ୍ରୋତାବନ୍ଧୁ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ କିଭଳି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ମାର୍ଫତ ମୁକ୍ତ କାର୍ଯ୍ୟକ୍ରମ 3752001। ଆମ ଫୋନ୍ ନମ୍ବର 9437037892। ଏହି ଫୋନ୍ ନମ୍ବରରେ ଆପଣ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣଙ୍କର ମତାମତ ଦେଇପାରିବେ। ତେବେ ରହୁଛୁ, ନମସ୍କାର।

ଏତେବେଳେ ଶୁଣୁଥିଲେ ଆମ କେନ୍ଦ୍ରରୁ ପ୍ରସ୍ତୁତ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ମୁକ୍ତା ଉପସ୍ଥାପନାରେ ଥିଲେ ରାଜଶ୍ରୀ ସାହୁ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ଆନୁଷଙ୍ଗିକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେତେକ ବର୍ଗରେ ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ସରକାର ଉତ୍ପାଦ ଶୁଳ୍କ ଛାଡ଼ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22, 25, 27 এবং 30% ଇଥାନଲ ମିଶ୍ରିତ ପେଟ୍ରୋଲକୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମୁକ୍ତ କରାଯାଇଛି। ଏଭଳି ପଦକ୍ଷେପ ଦେଶରେ ଇଥାନଲ ମିଶ୍ରଣ ପେଟ୍ରୋଲ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ କାର୍ବନ ନିର୍ଗମନ ହ୍ରାସ ଏବଂ ଘରୋଇ କ୍ଷେତ୍ରରେ ଉତ୍ପାଦିତ ଇଥାନଲର ଚାହିଦା ବୃଦ୍ଧି ପାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନର ସାମରିକ ଭିତ୍ତିଭୂମି ଉପରେ ଆମେରିକାର କ୍ରମାଗତ ଆକ୍ରମଣ ପଶ୍ଚିମ ଏସିଆ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ଅଧିକ ବୃଦ୍ଧି କରିଛି। ଆତ୍ମରକ୍ଷା ଭାବେ ବର୍ଣ୍ଣନା କରି ଆମେରିକା ସେନା ଏହି ଆକ୍ରମଣ କରୁଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଦକ୍ଷିଣ ଇରାନରେ ବାୟୁ ପ୍ରତିରକ୍ଷା ରାଡର ଏବଂ ପର୍ଯ୍ୟବେକ୍ଷଣ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସାମୁଦ୍ରିକ ପରିବହନ ନିରୀକ୍ଷଣ ପାଇଁ ବ୍ୟବହୃତ ଅଞ୍ଚଳଗୁଡ଼ିକୁ ମଧ୍ୟ ଆକ୍ରମଣ ପରିସୀମା ଭିତରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କେନ୍ଦ୍ରୀୟ କମାଣ୍ଡ କହିଛି। ବନ୍ଦର ଆବାସ ଓ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ଘଟିଥିବା ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି। ଏହାର ଜବାବରେ ଇରାନ ପକ୍ଷରୁ ମଧ୍ୟ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ବନ୍ଦ ରଖାଯାଇଥିବା ଇରାନ ସାମରିକ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସେହି ପଥ ଦେଇ ଗତି କରୁଥିବା ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ହୋଇପାରେ ବୋଲି ଇରାନ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆମେରିକା ଇରାନର ଏହି ଚେତାବନୀକୁ ଖଣ୍ଡନ କରି କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନ ଜାରି ରହିଛି। ସାମ୍ପ୍ରତିକ ମୁକାବିଲା ପରିସ୍ଥିତି ଏବେ ଇରାନ ସୀମା ବାହାର ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିବା ଇରାନର ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଦାବି କରିଛି। ଦେଶରେ ଶ୍ରମକ୍ଷେତ୍ର ଅନୁପାଳନକୁ ସରଳ କରିବା, ଶ୍ରମିକ କଲ୍ୟାଣକୁ ଅଧିକ ସଶକ୍ତ କରିବା ଏବଂ ଏକ ଆଧୁନିକ ତଥା ସ୍ୱଚ୍ଛ ଶ୍ରମ ଇକୋସିଷ୍ଟମ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତକାଲି ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀକୁ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧନ କରି ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, 29 କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରି 4 ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି, ଫଳରେ ଦେଶରେ ଶ୍ରମ କ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଛି। ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ ଜାତୀୟ କ୍ୟାରିୟର ସେବା ପୋର୍ଟାଲ ଏବଂ ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ଡିଜିଟାଲ ଆଧାରିତ ସାର୍ବଜନୀନ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ରେଳବାଇ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକ ଉପରେ ଯାଞ୍ଚ କରାଯିବ। 2026 ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଅନ୍ତର୍ଭୁକ୍ତ। ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news.

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ ମୁଖ୍ୟ ସମ୍ବାଦ ସ୍ୱଚ୍ଛ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ ବିସ୍ତୃତ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରଭୃତି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନର ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି ସ୍ୱଚ୍ଛ ପ୍ରଶାସନ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି 2047 ବିକଶିତ ଭାରତ ପାଇଁ ସମାବେଶୀମାନଙ୍କ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ 12 ବର୍ଷ ମଧ୍ୟରେ ଦେଶର ଅନ୍ନଦାତାଙ୍କ ଜୀବନରେ ସମ୍ମାନ ସୁରକ୍ଷା ଓ ସମୃଦ୍ଧିର ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି ବିହନରୁ ବଜାର ପର୍ଯ୍ୟନ୍ତ କୃଷକଙ୍କ କଲ୍ୟାଣକୁ କେନ୍ଦ୍ର କରି ପ୍ରଣୟନ କରାଯାଇଥିବା ନୀତିଗୁଡ଼ିକ କୃଷିକ୍ଷେତ୍ରକୁ ନୂତନ ଶକ୍ତି ଦେବା ସହିତ ଚାଷୀଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଚାଷୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ଚାଷୀ ଭାଇ ଓ ଭଉଣୀମାନେ ଦେଶର ଖାଦ୍ୟ ସୁରକ୍ଷା ଓ ସମୃଦ୍ଧିର ପରିଚୟ ବୋଲି ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ
2: ଅନ୍ନଦାତାମାନେ ହେଉଛନ୍ତି ଭାରତର ଭବିଷ୍ୟତର ମୂଳଦୁଆ ଗତ 12 ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ବିକାଶ ନବସୃଜନ ଓ ଜନକଲ୍ୟାଣକାରୀ ପଦକ୍ଷେପର ଏକ ନିରନ୍ତର ଯାତ୍ରା ଚାଷୀଙ୍କୁ ସମୃଦ୍ଧି ଆଡ଼କୁ ଆଗେଇ ନେଇଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପ୍ରତ୍ୟକ୍ଷ ଆୟ ସହାୟତା ପ୍ରଦାନ କିଷାନ କ୍ରେଡିଟ୍ କାର୍ଡରେ ସଂସ୍ଥାଗତ ଋଣ ଏବଂ ଫସଲ ବୀମା ମାଧ୍ୟମରେ ବିପର୍ଯ୍ୟୟ ସୁରକ୍ଷାକୁ ସୁଦୃଢ଼ କରି ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ସ୍ଥାୟୀ ସମୃଦ୍ଧି ଓ ଅଭିବୃଦ୍ଧିର ପଥ ପ୍ରଶସ୍ତ କରିଛି ପିଏମ୍ କୁସୁମ ଏବଂ ଇ ନାମ ଭଳି ଐତିହାସିକ

0: ଐତିହାସିକ ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସୁରକ୍ଷା ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱାଭିମାନ ଓ ସଂକଳ୍ପକୁ ପାଥେୟ କରି ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା 3100 ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉଛି। ସିଏମ୍ କିଷାନ ଯୋଜନା ଚାଷୀଙ୍କୁ ସମର୍ଥ କରୁଥିବାବେଳେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମାଣ୍ଡିଆ ଚାଷର ପ୍ରସାର ଏବଂ ରାଜ୍ୟବ୍ୟାପୀ ଶୀତଳ ଭଣ୍ଡାର ନିର୍ମାଣ କୃଷି ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆସିପାରିଛି। ଅନ୍ନଦାତାଙ୍କ ପ୍ରଗତିକୁ ସମର୍ପିତ ଏହି ଗୌରବମୟ ଯାତ୍ରା କୃଷକ ସମୃଦ୍ଧି ରାଷ୍ଟ୍ର ସମୃଦ୍ଧିର ଏକ ଅନନ୍ୟ ଉଦାହରଣ ଭାବେ ପରିଗଣିତ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
1: କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ 2024-25 ବର୍ଷ ପାଇଁ 12 ଜଣ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ମର୍ଦ୍ଦଳ ବାଦ୍ୟ, ନାଟକ ଓ ପାରମ୍ପରିକ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି କଳାକାରମାନଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟ 2024 ବର୍ଷ ପାଇଁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ 2025 ବର୍ଷ ପାଇଁ ଗୁରୁ ଇଲିଆନା ସୀତାରିଷ୍ଟ ପୁରସ୍କୃତ ହୋଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟର ସମସ୍ତ ପ୍ରତିଭାବାନ ଓ ବରେଣ୍ୟ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସଫଳତା ଆଗାମୀ ପିଢ଼ିର କଳାକାରମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି 23,58,00,000 ଟଙ୍କା ବ୍ୟୟରେ ଭଦ୍ରକ ନେହେରୁ ଷ୍ଟାଡିୟମ୍ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି, ଜିଲ୍ଲାର 7 ବ୍ଲକରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର 100 କୋଟି ଟଙ୍କା ବିନିଯୋଗ କରିବେ। ରାଜ୍ୟର ସମସ୍ତ ବ୍ଲକରେ କ୍ରୀଡ଼ାର ଅଗ୍ରଗତି ଓ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। 2036 ବିକଶିତ ଓଡ଼ିଶା ଗଠନ ସ୍ୱପ୍ନ ପୂରଣ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମ ପୂରଣ ନେଇ ମାର୍ଗଦର୍ଶନ କରୁଛନ୍ତି। ଗତ 30 ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଚଳିତ ମାସ 28 ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାର ଆଦର୍ଶ କୃଷି ବଜାରରେ ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 852,332 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି 99.3% ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଛନ୍ତି। ଜିଲ୍ଲାରେ ଆଜିଠାରୁ ପରିଗଣନା ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାର ରଜବୁଡ଼ାସମ୍ବର ବ୍ଲକକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଜୟଶ୍ରୀ ମଲ୍ଲିକ ଗସ୍ତ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଶ୍ରୀମତୀ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ସାପ୍ତାହିକ ଅଭିଯାନ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶିଶୁ ଶ୍ରମିକ ନିରାକରଣ, ଶିଶୁ ଅଧିକାର ସୁରକ୍ଷା ଓ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ନବରଙ୍ଗପୁର ଜିଲ୍ଲାରେ ଖରିଫ ଚାଷକୁ ଦୃଷ୍ଟିରେ ରଖି ସମବାୟ ଋଣ ନେଇଥିବା ଚାଷୀଙ୍କୁ ସାର ବିକ୍ରୟ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ନାମ ଓ ଚାଷଜମିର ପରିମାଣ ସମ୍ପର୍କିତ ତଥ୍ୟ ରେଜିଷ୍ଟରରେ ପ୍ରଦର୍ଶନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିପୁଣ ବିଦ୍ୟାଳୟ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରୁ ଆସିଥିବା ବିଭିନ୍ନ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚଳିତ ବର୍ଷର ଯୋଜନା ସମ୍ପର୍କରେ ଅନୁସ୍ଥାପନ ରିପୋର୍ଟ ପ୍ରଦାନ କରାଯାଇଥିଲା। ଶିଶୁ ବାଟିକାରୁ ଆରମ୍ଭ କରି ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗଜପତି ଜିଲ୍ଲାରେ ଗୁମା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀମାନଙ୍କୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ।

ଶିଶୁଙ୍କ ଜୀବନ ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମେଳନକୁ ପ୍ରଥମେ ଅନୁମୋଦନ ମିଳିଥିଲା। ପାଣିପାଗ ରାଜ୍ୟରେ ଆସନ୍ତା ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ତିନି ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ସର୍ବାଧିକ 29 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଶସ୍ୟ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଶୁଣନ୍ତୁ ଏନ୍ସିଆର୍ଟି 1304 ଅଧ୍ୟାୟ।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT 304 ଅଧ୍ୟାୟ ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଛଅଟା ବାଜି ଦଶ ମିନିଟ୍ରେ ପ୍ରଚାର କରିବୁ ଭକ୍ତି ଗୀତ, ସନ୍ଧ୍ୟା ଛଅଟା ବାଜି ପନ୍ଦର ମିନିଟ୍ରେ ପ୍ରଚାର କରିବୁ ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଆ ଆଲବମ୍ ଗୀତ ଶୁଣିବାକୁ ପାଇବେ ଛଅଟା ବାଜି ଏକୋଇଶ ମିନିଟ୍ରେ, ବିକାଶର ମନ୍ତ୍ର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଛଅଟା ବାଜି ତିରିଶ ମିନିଟ୍ରେ, ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା ଛଅଟା ବାଜି ପଇଁଚାଳିଶ ମିନିଟ୍ରେ।

ଆଜିର ପ୍ରସଙ୍ଗ ଶୁଣିବାକୁ ପାଇବେ 6:55 ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। 7:15 ରିଲେ କରି ପ୍ରଚାର କରିବୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ, ଏଥିରେ ରହିଛି ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। 7:31 ପ୍ରଚାର କରିବୁ କୃଷି ଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ।

ରାତି 8ଟାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ, ରାତି 9ଟାରେ ପ୍ରଚାର କରିବୁ ଇଂରାଜୀରେ ସମ୍ବାଦ। ସ୍ପଟଲାଇଟ୍ ଶୁଣିବାକୁ ପାଇବେ ରାତି 9:15 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ଶୁଣିବାକୁ ପାଇବେ ବିବିଧ ଭାରତୀ ପୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ରାତି 10ଟାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ। 10:36 ପ୍ରଚାର କରିବୁ ଶ୍ରୀ ଜଗନ୍ନାଥ ଭଜନ। ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟସୂଚୀ।

ଅନୁଚିନ୍ତା ଶୁଣିବାକୁ ପାଇବେ ସକାଳ 6:35 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 6:40 ପ୍ରଚାର କରିବୁ ଶ୍ରୀ ରାମଚରିତ ମାନସ। ସକାଳ 7:10 ରିଲେ କରି ପ୍ରଚାର କରିବୁ ଆମର ସ୍ୱାସ୍ଥ୍ୟ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ପ୍ରଚାର କରିବୁ ପୁରୀ ପରିକ୍ରମା। ସକାଳ 7:40 ଶୁଣିବାକୁ ପାଇବେ ଅଞ୍ଜଳି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:55 ପ୍ରଚାର କରିବୁ ସୁପ୍ରଭାତ ପୁରୀ। ସକାଳ 8:32 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରର ଗୀତ। ସକାଳ 9:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ସକାଳ 9:30 ପ୍ରଚାର କରିବୁ ହ୍ୟାଲୋ ଆକାଶବାଣୀ ପୁରୀ। ସକାଳ 10:01 ଶୁଣିବାକୁ ପାଇବେ ଶ୍ରୀକ୍ଷେତ୍ର ସୁରଭି, ଏଥିରେ ରହିଛି ଓଡ଼ିଆ କଥା ଚିତ୍ର ଗୀତ। ସକାଳ 10:16 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ସୁରଭି, ଏଥିରେ ରହିଛି ହିନ୍ଦୀ କଥା ଚିତ୍ରର ଗୀତ। ଦିନ 11:00 ଦିନ 2:45 ଶୁଣିବାକୁ ପାଇବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

0: ବିକାଶ ମନ୍ତ୍ର କାର୍ଯ୍ୟକ୍ରମରେ ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ତା ସହିତ ସରକାରୀ ଯୋଜନାରେ ସାମିଲ ହେଇ କୁକୁଡ଼ା ଫାର୍ମ ମଧ୍ୟ କରିଛନ୍ତି। ତା ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନେକ ଚାଷୀ ଭାଇ ଭଉଣୀ ମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟଟି ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୋ ନାଁ ହଉଛି କେଦାର ଗୌରୀ ଦାସ। ମୋର ହଉଛି ବେପାରାଣା ବ୍ଲକ ଅନ୍ତର୍ଗତ ବିଚଲକଟା ଗ୍ରାମରେ।
0: କେତେ ଚାଷ ଜମି ଅଛି?
1: ଯେହେତୁ ମୋର 4-5 ଏକର ଜମି ଅଛି, ସେଟା ପାଇଁ ଆମେ ପୋଲିଟ୍ରି ଆଉ ଡାଇରୀ ଫାର୍ମ ଉପରେ ଗଲି। କୁକୁଡ଼ା ଚାଷରେ ଟିକେ ଲାଭଜନକ ବୋଲି ସେଥିପ୍ରତି ଇଣ୍ଟରେଷ୍ଟ ହେଲି।
0: ଆଜ୍ଞା।
1: 3 ଏକର ପେଜରେ ମୁଁ ପ୍ରଥମେ ଆଇଡିଆ କରିଥିଲି ଦେଶୀ କୁକୁଡ଼ା କରିବି ବୋଲି। ଚାରିପଟେ ବାଉଁଶ ପ୍ଲାଣ୍ଟେସନ, ସେ ଭିତରେ କୁକୁଡ଼ା ଚରିବେ ବୋଲି କରାଯାଇଥିଲା। ଯେତେବେଳେ ଭେଟେନାରୀ ଡିପାର୍ଟମେଣ୍ଟ ସହିତ କଥା ହେଲି, ସେ କହିଲେ ଯେ ନାଇଁ ବ୍ରଏଲର ଫାର୍ମ କରନ୍ତୁ, ତାହେଲେ ଟିକେ 2 ପଇସା ଭଲ ମିଳିବ ବୋଲି କହିଲା। ସେଠି ବର୍ତ୍ତମାନ କୁକୁଡ଼ା ଫାର୍ମ ଚଲେଇ।
0: ଆପଣଙ୍କ ବୟସ କେତେ ଭାଇ?
1: 41 ବର୍ଷ।
0: ଘରେ କିଏ କିଏ ରହନ୍ତି?
1: ମୋ ସ୍ତ୍ରୀ ଆଉ ମୋ ଦିଟା ଝିଅ।
0: ପଢାପଢି କଣ କରୁଛନ୍ତି ଭାଇ?
1: ମୁଁ +2 ପାସ୍ କରିଛି।
0: ଚାଷବାସରେ ନିଜକୁ ନିୟୋଜିତ କରିବେ, ଆତ୍ମନିର୍ଭରଶୀଳ ହେବେ ଚାଷରେ ବୋଲି କେମିତି ମନରେ ଧାରଣା ଆସିଲା?
1: ଦେଖନ୍ତୁ ମ୍ୟାଡମ, ଆଜିକାଲି ତ ସରକାରୀ ଚାକିରି ମିଳିବାରେ ଅସୁବିଧା ହଉଛି। ଯେହେତୁ ମୋର ଅଳ୍ପ ଜମି ଅଛି, ଲାଇଫ ଷ୍ଟକ ଉପରେ ଗଲେ ଠିକ ଥିବ ବୋଲି ଭିତରେ ପଶି।
0: ସରକାରୀ ଯୋଜନାରେ ସାମିଲ ହେଲେ ଅଧିକା ଲାଭ ପାଇବେ, ଏ ସମ୍ପର୍କରେ କାହାଠୁ ଜାଣିଲେ? କେମିତି ପ୍ରଥମେ ଆରମ୍ଭ କଲେ ଭାଇ?
1: ଆମର ବୈପାରଣା ବ୍ଲକ ଅନ୍ତର୍ଗତ ଯିଏ ପ୍ରାଣୀ ନିରୀକ୍ଷକ ଅଛନ୍ତି, ସେ ମୋ ସହିତ ଯୋଗାଯୋଗ କରିଥିଲେ। ଯେହେତୁ ମୋର ଇଣ୍ଟରେଷ୍ଟ ଦେଖିଥିଲେ, କୋରାପୁଟ ଡିଷ୍ଟ୍ରିକ୍ଟକୁ ସର୍ବପ୍ରଥମେ ମୁଁ ଆଣିକି ଚାଷ କରିଥିଲି, ଯୋଉଟା କି ଆମର କଡକନାଥ ବୋଲି କହୁଛନ୍ତି, ଭୁବନେଶ୍ୱର ସିପିଡିଓରୁ ଆଣିଥିଲି ଅଳ୍ପ ମାତ୍ରାରେ। ସେଇଟା ଆରମ୍ଭ କରିଥିଲି। ଦେଶୀ ବ୍ରିଡ୍ର ବି ବହୁତ ଗୁଡାଏ ବ୍ରିଡ୍ ରଖିଥିଲି। ସେ ମତେ କହିଥିଲେ ଯେ ନାଇଁ ତମେ ବ୍ରଏଲର ଫାର୍ମ ଉପରେ ଇଣ୍ଟରେଷ୍ଟ ନିଅ, ଆଉ ଆମେ ତମକୁ ହେଲ୍ପ କରିବୁ।
0: ପୂର୍ବରୁ କିଛି ଏଇ ସମ୍ପର୍କରେ ଧାରଣା ଥିଲା ନା କାହାଠୁ ଦେଖିକି ଶିଖିଲେ?
1: ଅଳ୍ପ କିଛି ଧାରଣା ଥିଲା, କିନ୍ତୁ ବ୍ରଏଲର ବିଷୟରେ ତ ଆମର କିଛି ଧାରଣା ନଥିଲା। ତାର ମେଡିସିନ କେମିତି ଦିଆହବ, ଭ୍ୟାକ୍ସିନେସନ କେମିତି କରାହବ, ଏସବୁ କିଛି ଆଇଡିଆ ନଥିଲା। ଯେତେବେଳେ ଭିଏସ୍ଙ୍କ ସହିତ କଥାବାର୍ତ୍ତା ହେଲି, ସେ ମତେ ପ୍ରପର ଗାଇଡେନ୍ସ କଲେ ଯେ କେମିତି କଣ କରିବେ। ତାପରେ ନିଜେ ନିଜେ ଶିଖିକି ନିଜେ କଲୁ।
0: ପ୍ରଥମେ କେମିତି ଅନ୍ତର୍ଭୁକ୍ତ ହେଲେ ଆମର ପ୍ରାଣୀଧନ ନିରୀକ୍ଷକ ମାନଙ୍କ ସହିତ ମିଶିକି? କୋଉ କୋଉ କାଗଜ ପତ୍ର ଆପଣଙ୍କୁ ଦେବାକୁ ପଡିଲା?
1: ତଳେ ତ ଏତେ କାଗଜ ପତ୍ର ଆମର କିଛି ଆବଶ୍ୟକ ପଡିନଥିଲା। ସେ ଖାଲି ଭୋଟର ଆଇଡେଣ୍ଟି କାର୍ଡ ଆଉ ଆଧାର କାର୍ଡ ଆଉ ଜାଗାର ଜେରକ୍ସ।
0: କିଛି କିଛି ଅସୁବିଧା ହେଲା କି ଭାଇ ପ୍ରଥମେ ଯେତେବେଳେ ପ୍ରଥମରୁ ଆରମ୍ଭ କଲେ?
1: ଆମର ତ କରିକି ପ୍ରାୟ 30 ବର୍ଷ ହେଇଯିବ। ପ୍ରଥମେ ତ ମୁଁ ନିଜ ଆଡୁ କରିଥିଲି, କଡକନାଥ ରଖିଥିଲି, ଆସିଲ କୁକୁଡ଼ା ରଖିଥିଲି, ଦେଶୀ କୁକୁଡ଼ା ବି ରଖିଥିଲି। ତାପରେ ଭୁବନେଶ୍ୱରରୁ ନେଇକି ଆସିଥିଲି ଆଇସଲ୍ୟାଣ୍ଡ ରେଡ୍ କୁକୁଡ଼ା, ଯୋଉଟା କି ଅଣ୍ଡା ଟିକେ ପ୍ରଚୁର ମାତ୍ରାରେ ଦେବେ, ବାହାରେ ବୁଲାବୁଲି କରିବେ ଆଉ ଅଣ୍ଡା ଦେବେ। କିନ୍ତୁ ଯେତେବେଳେ ସରକାରୀ ଯୋଜନା ଆସିଲା, ସରକାରୀ ଯୋଜନାରେ ମତେ ଅନ୍ତର୍ଭୁକ୍ତ କଲେ ଆମର ବ୍ରଏଲର ଚାଷ ଉପରେ। ବ୍ରଏଲର ଚାଷରେ କଣ, ତାର ଯୋଉ ମେଡିସିନ ଆଉ ଭ୍ୟାକ୍ସିନେସନ ଅଛି, ତାର ଗାଇଡଲାଇନ ଅଛି, ସେ ଅନୁସାରେ ନ କଲେ ତମେ ଲସ୍ରେ ପଡିବ। ସେମାନେ ମତେ ଟୋଟାଲ ଗାଇଡ କଲେ ଯେ କେମିତି କରାହବ, ତାର 7 ଦିନରେ ଗୋଟେ ଭ୍ୟାକ୍ସିନ, 14 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ 21 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ ମାର୍କେଟିଂ।
0: ଯେତେବେଳେ ବ୍ରଏଲର ଚାଷ କଲେ ଏସବୁ ଚିଆଁ ସବୁ

0: କୋଉଠୁ କୋଉଠୁ ଆଣିଲେ, କେତେ ଟଙ୍କା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିଲା ଭାଇ, ସେମାନଙ୍କର ଯତ୍ନ କିପରି ନେଲେ?
1: ପ୍ରଥମ ବିଏସ୍ ଆମକୁ ଯୋଗାଯୋଗ କରିଥିଲେ ଜୟପୁରର ଦିଟା ଫାର୍ମ, ତାଙ୍କ ସହିତ କଣ୍ଟାକ୍ଟ କଲୁ, ତାଙ୍କେ ଆନ୍ଧ୍ରରୁ ଆଉ ଛତିଶଗଡ଼ରୁ ଚିକିତ୍ସା ଆଣିକି ଦଉଥିଲେ। ତାପରେ କଥା ରହିଲା ଭ୍ୟାକ୍ସିନେସନ ପ୍ରୋଗ୍ରାମ, ଭ୍ୟାକ୍ସିନ ମେଡିସିନ ସବୁ ଆଭେଲେବୁଲ କରାଉଥିଲେ ସେ ଦୁଇଟା, ଯାହା ସହିତ ଆମର ଟ୍ରଷ୍ଟରେ ଥିଲୁ, ସେମାନେ ଯେମିତି ଫଲୋ କରୁଥିଲେ ଆମେ ସେଇ ହିସାବରେ ଫଲୋ କରୁଥିଲୁ।
0: ତାପରେ କୁକୁଡ଼ା ମାନଙ୍କୁ ବିକ୍ରି କେମିତି କରନ୍ତି, ଆପଣ କେମିତି ଲାଭ ପାଆନ୍ତି ଭାଇ?
1: ଦେଶୀ କୁକୁଡ଼ା ବର୍ଷ ସାରା ଯଦି ବିକ୍ରି କଲେ ମଧ୍ୟ ଲକ୍ଷ ଲକ୍ଷ ବାଟ କଲେ ବି ତାର ବିକ୍ରି ବଢ଼ାଇବା ପାଇଁ କିଛି ଅସୁବିଧା ନାହିଁ। ହେଲେ ବ୍ରଏଲର କଣ ଟିକେ ଅସୁବିଧା ହଉଛି, ଆନ୍ଧ୍ର ମାର୍କେଟ ଡିସାଇଡ କରୁଛି ଯୋଉ ରେଟ, ପ୍ରତ୍ୟେକ ଦିନ ଗୋଟେ ରେଟ ଚାର୍ଜ ବାହାରିବ। ଆନ୍ଧ୍ର ମାର୍କେଟ ମାନଙ୍କର ଯଦି ଆଜି 100 ଅଛି, ଆମର ଜୟପୁର ମାର୍କେଟ ଦେଖିଲେ 110-115।
0: ବେପାରୀମାନେ ଆସିକି ଆପଣଙ୍କ ପାଖରୁ ନେଇଯାନ୍ତି?
1: ହଁ, ବେପାରୀମାନେ ରେଗୁଲାର ଆସିକି ଆମ ପାଖରୁ ନେଇଯାଆନ୍ତି।
0: ଆପଣଙ୍କୁ ଦେଖିକି ଆଉ କେତେ ଜଣ ମଧ୍ୟ ଏମିତି କୁକୁଡ଼ା ଫାର୍ମ କରିବା, ଆପଣଙ୍କ ଭଳି ଆତ୍ମନିର୍ଭର ହେବା ପାଇଁ ଚେଷ୍ଟା କରୁଛନ୍ତି କି ଭାଇ?
1: ବହୁତ ଲୋକ କରିଛନ୍ତି ମ୍ୟାଡମ, ଅସିଲ ବ୍ରିଡ ନେବା ପାଇଁ ବହୁତ ଜଣ ଆସୁଥିଲେ। ଜଣେ ପାପଡ଼ାହାଣ୍ଡି ରହୁଛନ୍ତି ପିଙ୍କୁ ଭାଇ ବୋଲିକି, ସେ ଜଣେ ଟିଚର, କିନ୍ତୁ ମୋଠୁ ଦେଖିକି ତାଙ୍କେ ନିଜେ ଗୋଟେ ବହୁତ ସୁନ୍ଦର ଗୋଟେ ଫାର୍ମ କରିଛନ୍ତି। ସେଠି ଦେଶୀ କୁକୁଡ଼ା ଅସିଲ କୁକୁଡ଼ାର, ସେ ବ୍ରଏଲରୁ ଯାଇନାହାନ୍ତି, ମାତ୍ର ଅସିଲ କୁକୁଡ଼ାର ବହୁତ ଗୁଡ଼ାଏ ଭେରାଇଟି ରଖୁଛନ୍ତି ଆଉ ବହୁତ ସୁନ୍ଦରରେ କରିଛନ୍ତି।
0: ଆଉ କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି ଭାଇ?
1: ମୋର ଫାର୍ମ ହାଉସରେ 7-8 ଜଣ ଅଛନ୍ତି, ତାଙ୍କୁ ଆମେ ଦରମା ସିଷ୍ଟମ କରିଛୁ, ତାପରେ ତାଙ୍କର ଏକ୍ସଟ୍ରା ଡ୍ୟୁଟି କଲେ ଏକ୍ସଟ୍ରା ପଇସା ବି ଦିଆ ହଉଛି। ରେଗୁଲାର ରହୁଛନ୍ତି, ବାହାରକୁ କାମ ଯାଉଥିଲେ ବାହାରକୁ ନ ଯାଇକି ଆମ ପାଖରେ ରହୁଛନ୍ତି ଗାଁରେ।
0: ବିଭାଗ ତରଫରୁ ଆପଣ କଣ କଣ ସବୁ ସୁବିଧା ପାଇଲେ ଭାଇ, ଯେବେଠୁ ଆପଣ ଅନ୍ତର୍ଭୁକ୍ତ ହେଲେ?
1: ବିଭାଗ ତରଫରୁ ଆମେ ବହୁତ ଲାଭ ପାଇଛୁ ମ୍ୟାଡମ, ଯେତେବେଳେ ଆମେ ଫାର୍ମ ଷ୍ଟାର୍ଟ କଲୁ ମତେ 500 ର ଗୋଟେ ଦେଇଥିଲେ ଆମର ମୁଖ୍ୟମନ୍ତ୍ରୀଙ୍କର ଯୋଜନାରେ, ସେଠୁ ମୁଁ ଷ୍ଟାର୍ଟ କରିଥିଲି। କୃମିନାଶକ ମେଡିସିନ ବି ସାହାଯ୍ୟ କରୁଛନ୍ତି, ପ୍ରତ୍ୟେକ ଜିନିଷ ସାହାଯ୍ୟ କରୁଛନ୍ତି।
0: ଆଉ ସବସିଡି ମଧ୍ୟ କିଛି ପାଇଥିଲେ କି, ଏଇ ସବୁ ଯାହା ଟଙ୍କା ଖର୍ଚ୍ଚ କରନ୍ତି?
1: ମୁଁ ସବସିଡି ପାଇଥିଲି
0: ଆଜ୍ଞା। ବେଳେ ବେଳେ ତାଲିମର ବ୍ୟବସ୍ଥା ମଧ୍ୟ ଥାଏ କି, କିପରି ଆମେ ଉନ୍ନତ ଧରଣର କୁକୁଡ଼ା ପାଳନ କରିପାରିବା?
1: ଆମକୁ କୋରାପୁଟ 2 ଥର ଆଉ ବୈପାରଡ଼ାରେ ବି ଆମର ତାଲିମ ଦିଆ ହେଇଥିଲା ଆଉ କୁକୁଡ଼ା ପାଳନ କେମିତି କରାହୁଏ, ତାପରେ ନୂଆ ନୂଆ ଡିଜିଜ ବି କେତେ ବାହାରିଲାଣି ତାକୁ ବି କେମିତି କଣ୍ଟ୍ରୋଲ କରାହୁଏ, ସବୁ ଉପରେ ଜ୍ଞାନ ଦେଇଛନ୍ତି।
0: ଆପଣ ଯେମିତି କୁକୁଡ଼ା ପାଳନ ସହିତ ଡେରି ଫାର୍ମ ମଧ୍ୟ କରିଛନ୍ତି କହିଲେ, ତା ସମ୍ପର୍କରେ କିଛି କୁହନ୍ତୁ ଭାଇ, କେମିତି ଆରମ୍ଭ କଲେ?
1: ଡେରି ଫାର୍ମ ତ ମୁଁ ନିଜେ ପ୍ରଥମେ ଆରମ୍ଭ କରିଥିଲି ମ୍ୟାଡମ, ତାପରେ ପ୍ରାଣୀଧନ ଯୋଜନାରେ ମତେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ 1+1 ମୁରା ମଇଁଷି ମିଳିଥିଲା, ଘର ବି ମିଳିଥିଲା, 2 ମଇଁଷି କିଣିକି ଆଣିଥିଲି। ତାପରେ ମୋର ନିଜର ବି ଘରେ ଅଛନ୍ତି ଗାଈ ଗୋରୁ, ସେମିତି କରି ଚାଲିଛି ମ୍ୟାଡମ।
0: ପ୍ରାୟ କେତେ ଗାଈ ଗୋରୁ ଅଛନ୍ତି ମଇଁଷି ସଂଖ୍ୟା ମିଶିକି?
1: 14 ଗାଈ ମଇଁଷି ଅଛନ୍ତି।
0: ସେମାନଙ୍କର ଯତ୍ନ କିପରି ନିଅନ୍ତି ଆଉ କ୍ଷୀର ବିକ୍ରି ବଟା କେମିତି କରନ୍ତି ଭାଇ?
1: କ୍ଷୀର ବିକ୍ରି ତ ଆଜିକାଲି କିଛି ଅସୁବିଧା ନାହିଁ ମ୍ୟାଡମ, ମୋ ପାଖରେ ନିୟର ଗୋଟେ ମାର୍କେଟ ଅଛି କଟା ଛକ, ଯୋଉଠିକି ଆମେ ଦହି କରି ବିକ୍ରି କରୁଛୁ ସେଠି, ଆଉ ଚା ଦୋକାନୀ ମାନେ ନେଇଯାଆନ୍ତି, ବିକ୍ରି ବଟାର ଅସୁବିଧା ନାହିଁ। କିନ୍ତୁ ଆମେ ଯୋଉ ଆଗରେ ଯୋଉ ବୁଲାବୁଲି କରି ଚରେଇକି ଇଏ କଲୁ, ସେଟା ଆଜିକାଲି ସମ୍ଭବ ହେଇପାରୁନାହିଁ, ତେଣୁ ଆମେ ନେପିୟର ର 2-3 ଭେରାଇଟି ଚାଷ କରିଛୁ, ଘାସ କୁଣ୍ଡା ତ ଇଏ ସବୁ ତ ଦିଆ ହଉଛି, ନିଜ ବାଡ଼ରେ ଯେ ଭଲ ଘାସ ଚାରା ମିଳିଯାଉଛି ଗାଈ ଗୋରୁ ଭଲରେ ରହୁଛନ୍ତି।
0: କେମିତି ଆପଣ ପ୍ରଥମେ ଜାଣିଲେ ଭାଇ ଏଇ ଘାସ ଚାଷ କରିବେ ବୋଲି?
1: ଘାସ ଚାଷ ଉପରେ ବି ଆମକୁ ଭିଏସ୍ ଆଡଭାଇସ୍ କରିଥିଲେ, ଯେହେତୁ ଆମର ଚରା ବୁଲା କରିବା ପାଇଁ ଟିକେ ଅସୁବିଧା ହେଲା, ଗାଈ ଗୋରୁକୁ ବାହାରକୁ ନେଇକି ଯିବା ପାଇଁ ଚରେଇବା ଲୋକ ମିଳୁନାହାନ୍ତି, ଜାଗା ବି କମିଲାଣି, ଫରେଷ୍ଟ ବାଲା ବି ଗଛ ଲଗେଇଛନ୍ତି ଫରେଷ୍ଟ ଭିତରେ ପଶିବାକୁ ଦଉନାହାନ୍ତି, ସେମିତି ଅସୁବିଧା ହେଲା। ସେ ଆମକୁ ଆଣିକି ଦେଇଥିଲେ ନେପେରର ଗୋଟେ 2-3 ଭେରାଇଟି, ଯୋଉଟାକି ଲଗେଇଲେ ଆଖୁ ଗଛ ପୁରା ବହୁତ ବଡ ବଡ ହୁଏ, ଯେତିକି ଲାଗିଛି ଆମର 14-15 ଗାଈକୁ ସଫିସିଏଣ୍ଟ ହେଇଯାଉଛି।
0: ପ୍ରାୟ କେତେ ଜାଗାରେ ଘାସ ଚାଷ ଆପଣ କରିଛନ୍ତି?
1: ହାତ ଏକରେ ଯଦି ଚାଷ କରିବେ 14-15 ଗାଈ ଆରାମସେ ଖାଇଯିବେ। ଆଜିକାଲି ବହୁତ ଗୁଡାଏ ଟେକ୍ନୋଲୋଜି ଆସିଗଲାଣି ମ୍ୟାଡମ, ଏବେ ଗୋଟେ କରୁଛନ୍ତି ଟ୍ରେ ମାନଙ୍କରେ ମକାକୁ ପକେଇ ଦଉଛନ୍ତି, ପକେଇକି ସେଠି ପାଣି ଫାଣି ଦେଇକି ସିଏ ଜଷ୍ଟ ଗଜା ହେଇକି ଜଷ୍ଟ 5-6 ହେଲେ ତାକୁ କାଟିକି ଦିଆ ହଉଛି ଘାସ ଗାଈ ମାନଙ୍କୁ। ଆଉ ଯୋଉଟା ନେପିୟର ଆଉ ସୁପର ନେପିୟର 2 ଡେଭଲପମେଣ୍ଟ ଘାସ ବାହାରିଛି, ସେ ଘାସ ଆମକୁ ଗୋଟେ ବୁଦାରୁ ପ୍ରାୟ 60-70 କିଲୋ ଘାସ ଦିଏ। ଯଦି ଜଣଙ୍କର ହାଫ୍ ଏକର ଅଛି

0: ୱାଚ୍ କରିବ, ଦେଖିବ ଅଧିକା ଶିଖିପାରିବ।
1: ନିଶ୍ଚିତ ଭାବରେ ଭାଇ, ଆଗକୁ ନୂଆ ଆଶା କଣ ରଖିଛନ୍ତି ଭାଇ, କୋଉ ଯୋଜନା ଅଛି?
0: ହଜାରେ ଦେଶୀ କୁକୁଡ଼ାର ଗୋଟେ ଫାର୍ମ କରିବି, ଯାହାକି ମୋର ଗୋଟେ ସ୍ୱପ୍ନ ଅଛି। ମୁଁ ଗୋଟେ ସ୍ପେଶିଆଲି ଗୋଟେ ବମ୍ବର ପ୍ଲାଣ୍ଟେସନ ଗୋଟେ କରିଛି, କୁକୁଡ଼ା ସେଠି ବୁଲାବୁଲି କରିପାରିବେ।
1: ଭଗବାନ କରନ୍ତୁ ଆପଣ ଯାହା ଯାହା ଆଶା ରଖିଛନ୍ତି ଆଗକୁ ପୂରଣ ହଉ, ଆଉ ବିଭାଗ ତରଫରୁ ସବୁ ପ୍ରକାର ସୁବିଧା ପାଇ ଆପଣ ଆତ୍ମନିର୍ଭରଶୀଳ ହୋଇଛନ୍ତି, ଆଉ ବହୁତ ଚାଷୀ ଭାଇଙ୍କୁ ରୋଜଗାରକ୍ଷମ କରିଛନ୍ତି। ନିଶ୍ଚିତ ଭାବରେ ଆପଣ ଜଣେ ଉଦାହରଣ ଆମ ସବୁ ଚାଷୀ ଭାଇ ଭଉଣୀଙ୍କ ପାଇଁ। ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର।
0: ନମସ୍କାର।

0: ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଭାରତ ବିଶ୍ୱାସ ଏବଂ ଦୃଢ଼ତାର ସହ ବିକାଶର ଗତି ବଜାୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଆଡ଼କୁ ଦେଶ ଅଗ୍ରସର ହେଉଛି। ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ଅଧିକ ହୋଇଛି। ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଲକ୍ଷ୍ୟ ହାସଲ ପାଇଁ ନୀତି ଆୟୋଗ ଏକ ସମନ୍ୱୟ ମଞ୍ଚର ଭୂମିକା ନିର୍ବାହ କରିବା ସହ ରାଜ୍ୟ ରାଜ୍ୟ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଏବଂ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ସହାୟକ ହେବ। ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଉତ୍ତମ ଶିକ୍ଷା, ଚାହିଦା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ। ବିକଶିତ ଭାରତ ଯାତ୍ରାରେ ସଶକ୍ତ ଯୁବପିଢ଼ି ହିଁ ପ୍ରେରକ ଶକ୍ତି ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅନେକଗୁଡ଼ିଏ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଦେଶରେ ବିକାଶ ଏବଂ ରପ୍ତାନୀ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଶ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ଏବଂ ଷ୍ଟାର୍ଟଅପ୍ରୁ ଆରମ୍ଭ କରି ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନାରୀ ଶକ୍ତିର ଅବଦାନକୁ ପ୍ରଶଂସା କରି ରାଜ୍ୟଗୁଡ଼ିକ ମହିଳାମାନଙ୍କୁ ସୁଦୃଢ଼ ଏବଂ ସଶକ୍ତ କରିବା ପାଇଁ ସେମାନଙ୍କ ଲାଗି ଶିକ୍ଷା, ଦକ୍ଷତା, ନିରାପତ୍ତାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ଆଜି ଅନୁଷ୍ଠିତ ବୈଠକରେ ଦେଶର ନାଗରିକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଯୋଗ ଦେଇଥିଲେ। ବୈଠକ ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନୀତି ଆୟୋଗ ବୈଠକରେ ସୁଶାସନ, ଜନସାଧାରଣଙ୍କ ଭାଗିଦାରୀ ଏବଂ ରାଷ୍ଟ୍ରର ବିକାଶ ସମ୍ପର୍କିତ ବିଭିନ୍ନ ସ୍ତମ୍ଭ ଉପରେ ଆଲୋଚନା କରାଯାଇଛି। ଓଡ଼ିଶା ସମସ୍ତ ନାଗରିକଙ୍କ ସଶକ୍ତିକରଣ, ତୃଣମୂଳ ସ୍ତରରେ ଥିବା ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଓ ସାମଗ୍ରିକ ବିକାଶର ଦୃଢ଼ତା ଉପରେ କାର୍ଯ୍ୟ କରୁଛି। ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ସକ୍ରିୟ ଭାବରେ ଯୋଗଦାନ କରୁଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ନୀଳ ଅର୍ଥନୀତିର ବିକାଶ ଉପରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅଧିକ ମାଛଧରା ଓ ରପ୍ତାନୀ ସୁଯୋଗ ସୃଷ୍ଟି କରିବା ସହିତ ଚିଙ୍ଗୁଡ଼ି ମିଶନ ଜରିଆରେ ଏହି ଚାଷରେ ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସଶକ୍ତ କରିଛି।

0: ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
1: ଆମେ ଏଇ ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି ଯେ ପ୍ରିୟ ପ୍ରଧାନମନ୍ତ୍ରୀ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000 କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ଏବଂ ଏଇ ଦୁଇଟି ମିଶନ ହେବା ଫଳରେ ଆମେ ଯେଉଁ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟରେ ମଧ୍ୟ ଅନୁମୋଦନ କରିଛନ୍ତି ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକେଷ୍ଟ ୱାଟର ବା ଯେଉଁ ଖାରି ଜଳରେ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
0: କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ ବିଶେଷଜ୍ଞ ଉଦ୍ୟୋଗପତି ଓ ସମସ୍ତ ଅଂଶୀଦାରଙ୍କ ସହ ନୀଳ ଅର୍ଥନୀତିର ବିକାଶ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଶ୍ରୀ ସାମନ୍ତରାୟ ବିଜୟ ହୋଇଥିବା ନେଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ତେବେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଭିନ୍ନ ସ୍ଥାନରେ ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ଏ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ତ୍ୱରାନ୍ୱିତ କରିବା ଉପରେ ଡକ୍ଟର ପାଢ଼ୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ଅବସରରେ ମୁଖ୍ୟ ପ୍ରଶାସକ ସେଠାରେ କାର୍ଯ୍ୟ କରୁଥିବା କାରିଗରଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଛନ୍ତି। କରତକଳରେ ପହଞ୍ଚିଥିବା ତାଳକାଠ ଶୀଘ୍ର ଚିରଟ କରି ଚାରମାଳ ଗଚ୍ଛିତ ରଖିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ନିର୍ମାଣାଧୀନ କୋଇଲି ବୈକୁଣ୍ଠ ଫୁଲଗୁନ୍ଥା ଗୃହ କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ଡକ୍ଟର ପାଢ଼ୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ଚଳିତ ମାସ 20 ତାରିଖ ସୁଦ୍ଧା ଶେଷ କରିବା ଲାଗି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ ହୋଇଛି। ସ୍ଲିପର ବସ୍ଗୁଡ଼ିକରେ ଲାଗିଥିବା ବେଆଇନ ଡ୍ରାଇଭର ପାର୍ଟିସନ ଡୋର ବିରୋଧରେ ଗତ 7 ଦିନ ମଧ୍ୟରେ 3,034 ଗାଡ଼ିର ଯାଞ୍ଚ କରାଯିବା ସହିତ 399 ଇ ଚାଲାଣ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଚଢ଼ଉ ଆଗାମୀ ଦିନରେ ଜାରି ରହିବ। ବସ୍ ମାଲିକମାନଙ୍କୁ ସଡ଼କ ସୁରକ୍ଷା ନିୟମକୁ ପ୍ରାଧାନ୍ୟ ଦେଇ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏସୀୟ ଉନ୍ନୟନ ବ୍ୟାଙ୍କ ସହଯୋଗରେ ଆୟୋଜିତ ଅନୁଭୂତି ବିନିମୟ କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରର 9 ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ରାଜ୍ୟର ସହରାଞ୍ଚଳ ବିକାଶ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସଫଳ ମଡେଲଗୁଡ଼ିକ ଅଧ୍ୟୟନ କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ଓ ପୁରୀର ପ୍ରମୁଖ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ ସହ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ହିତାଧିକାରୀମାନଙ୍କୁ ସଠିକ୍ ଭାବେ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାଥମିକତା କ୍ଷେତ୍ରରେ ମୋଟ 21,669 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଣପ୍ରାଥମିକତା କ୍ଷେତ୍ରରେ 9,816 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ 10 ଦିବସୀୟ ପୋଥି ବିଜ୍ଞାନ କର୍ମଶାଳା ଉଦ୍ଯାପିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚୀକରଣ ଓ ପୁନଃଲିଖନର ଗୁରୁତ୍ୱ ଏବଂ ଭାଷା ସମୃଦ୍ଧି ଅଭିଯାନ ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକମାନେ ସାମିଲ ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀମାନଙ୍କୁ ଉନ୍ନତମାନର ସେବା ପ୍ରଦାନ, ପରିଷ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତା ମାନଦଣ୍ଡର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ମ୍ୟାଲେରିଆ, କ୍ଷୟରୋଗ, ଅଣସଂକ୍ରାମକ ରୋଗ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦାନଗଦୀ ବ୍ଲକର କାରାମଗୋଠ ଏବଂ ରାଇଘାଟି ଗ୍ରାମରେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ଧବିଶ୍ୱାସ ନିବାରଣ ସମ୍ପର୍କ

0: ଗୀତ ପାଲା ପରିବେଷଣ କରାଯାଇଥିଲା। ଶିଶୁଙ୍କ ଜୀବନ ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ହୋଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀକୁ ପ୍ରଥମେ ଅନୁମୋଦନ ମିଳିଥିଲା। ଏହି ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତ୍ୟେକ ଶିଶୁଙ୍କ ବିଶ୍ରାମ ଅବକାଶ ଓ ବୟସ ଅନୁଯାୟୀ ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ସାଂସ୍କୃତିକ ଜୀବନ ଓ କଳା କ୍ଷେତ୍ରରେ ମୁକ୍ତ ଭାବରେ ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଥାଏ। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଆଗାମୀ 2 ଦିନ ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର ସୁରକ୍ଷିତ ଶୈଶବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦୈନନ୍ଦିନ ଜୀବନରେ କ୍ରୀଡ଼ାର ମହତ୍ତ୍ୱକୁ ବୁଝିବା ଏବଂ ଏହାକୁ ଏକ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ପାଳନ କରାଯାଉଛି। ମାନବ ସମାଜ ବିକାଶରେ କ୍ରୀଡ଼ାର ମୌଳିକ ଭୂମିକାକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 2018 ପ୍ରଥମେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରିବା ପ୍ରସ୍ତୁତି ଆରମ୍ଭ ହୋଇଥିଲା। 2024 ୟୁନିସେଫ୍, ଲେଗୋ ଫାଉଣ୍ଡେସନ୍ ଏବଂ ରାଇଟ୍ ଟୁ ପ୍ଲେ ଭଳି ପ୍ରତିଷ୍ଠିତ ସଂଗଠନଗୁଡ଼ିକର ପ୍ରସ୍ତାବ ଆଧାରରେ ଜାତିସଂଘର ସାଧାରଣ ସଭାରେ ଜୁନ୍ 11 ଆନ୍ତର୍ଜାତିକ କ୍ରୀଡ଼ା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁରକ୍ଷିତ କ୍ରୀଡ଼ା ସୁରକ୍ଷିତ ଶୈଶବ। କ୍ରୀଡ଼ା ମାଧ୍ୟମରେ ପିଲାଙ୍କର ମାନସିକ ଏବଂ ଶାରୀରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଖେଳିବା ନେଇ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ନେଇ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଡିଜିଟାଲ ସ୍କ୍ରିନ୍ ବା ମୋବାଇଲ ଦୁନିଆଠାରୁ ପିଲାଙ୍କୁ ଦୂରରେ ରଖି ଖେଳ ପଡ଼ିଆକୁ ଆଣିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। କ୍ରୀଡ଼ା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ପରିବେଶକୁ ବୁଝିବାରେ ପିଲାଙ୍କୁ ସହାୟତା ପ୍ରଦାନ କରିଥାଏ। ଜୀବନର ବିଭିନ୍ନ ଦିଗ ପ୍ରତି ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିବାରେ କ୍ରୀଡ଼ା କ୍ଷେତ୍ର ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଖେଳ ମାଧ୍ୟମରେ ପିଲାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିରନ୍ତର ବିକାଶ ସମ୍ଭବ ହୋଇଥାଏ। ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ମାନସିକ ଚାପମୁକ୍ତି ମାର୍ଗ ପାଇଁ କ୍ରୀଡ଼ା ପିଲାଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥାଏ। କ୍ରୀଡ଼ା ମାଧ୍ୟମରେ ସମାବେଶୀ ସାମାଜିକ ବ୍ୟବସ୍ଥା ଅଧିକ ସଶକ୍ତ ହୋଇଥାଏ। ଏକାଠି ଖେଳିବା ଦ୍ୱାରା ସହାନୁଭୂତି, ପାରସ୍ପରିକ ବୁଝାମଣା ଏବଂ ସହନଶୀଳତା ବୃଦ୍ଧି ପାଇଥାଏ। ଏକ ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମାଜ ଗଠନ ଦିଗରେ ଏହା ବେଶ୍ ଗୁରୁତ୍ୱ ବହନ କରିଥାଏ। ତେଣୁ ପିଲାମାନଙ୍କୁ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ସରକାର ତୃଣମୂଳ ସ୍ତରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରୀଡ଼ା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନରେ ଏକ ଅଂଶ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ସଣ୍ଡେ ଅନ୍ ସାଇକେଲ ଅଭିଯାନ ଦେଶବ୍ୟାପୀ କାର୍ଯ୍ୟକାରୀ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଦେଶର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଯୁବବର୍ଗ ସଶକ୍ତ ହେବା ସହ ଏଥିପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ବିଭିନ୍ନ ଆର୍ଥିକ ସହଯୋଗ ମାଧ୍ୟମରେ ସରକାର କ୍ରୀଡ଼ା କ୍ଷେତ୍ର ପାଇଁ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ବିଶ୍ୱସ୍ତରରେ ମଧ୍ୟ ଆଜିର ଦିବସ ଅନ୍ୟ ପ୍ରକାରେ ଏକ ଗୁରୁତ୍ୱ ବହନ କରୁଛି। ଫିଫା ବିଶ୍ୱକପ୍ ପ୍ରତିଯୋଗିତା ଆଜି

ଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ 3ଟି ଦେଶ ମିଳିତ ଭାବେ ଆୟୋଜନ କରିଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଆମେରିକା, କାନାଡ଼ା ଏବଂ ମେକ୍ସିକୋ। ପୂର୍ବରୁ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ 32ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 48ଟି ଦେଶ ଭାଗ ନେଉଛନ୍ତି। ଏହି ଦଳଗୁଡ଼ିକୁ 12ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ରେ 4ଟି ଲେଖାଏଁ ଦଳ ରହିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଜବେକିସ୍ତାନ, ଜୋର୍ଡାନ, କେପ୍ ଭର୍ଦେ ଏବଂ କୁରାକାଓ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ ମେକ୍ସିକୋ ସିଟି ଷ୍ଟାଡିୟମ୍ଠାରେ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ବିଶ୍ୱର 2 ମହାନ୍ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ୍ ମେସି ଏବଂ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ପ୍ରଶଂସକଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଫିଫା ବିଶ୍ୱକପ୍ର ଏହି 23ତମ ସଂସ୍କରଣର ମ୍ୟାଚ୍ଗୁଡ଼ିକ 16ଟି ସହରର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ପ୍ରତି 4 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ସମଗ୍ର ବିଶ୍ୱକୁ ଫୁଟବଲ ପଡ଼ିଆ ଆଡ଼କୁ ଆକର୍ଷିତ କରିଥାଏ। ଶ୍ରେଷ୍ଠ 8ଟି ଦଳ ନକ୍ଆଉଟ୍ର ପ୍ରଥମ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଚଳିତ ବର୍ଷ ମୋଟ 104 ମ୍ୟାଚ୍ ଖେଳାଯିବ। ଜୁଲାଇ 14-15ରେ ସେମିଫାଇନାଲ୍ ଏବଂ 19ରେ ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ। ଆନ୍ତର୍ଜାତିକ କ୍ରୀଡ଼ା ଦିବସରେ ଫିଫା ବିଶ୍ୱକପ୍ର ଆରମ୍ଭ ବିଶ୍ୱସ୍ତରରେ କ୍ରୀଡ଼ାର ମହତ୍ତ୍ୱ ଏବଂ ସମାବେଶୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି। ତେବେ କ୍ରୀଡ଼ା ମାଧ୍ୟମରେ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ଲାଗି ଆସନ୍ତୁ ସଂକଳ୍ପବଦ୍ଧ ହେବା।

ଆକାଶବାଣୀ ପରି ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ। କଣ୍ଠଶିଳ୍ପୀ ସେୟାଲ ହଡ଼ା। କଥାଚିତ୍ର କେବେ ତୁମ ନାହ କେବେ ମୁଁ ନାହିଁ।

ആകാശവാണി. സംവാദ പഠുച്ചന്തി മളയരഞ്ജൻ മിശ്ര. മുഖ്യ സംവാദ: ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ. ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ. ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ. ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା. ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୈଷୟିକ ଅସ୍ଥିରତା ସତ୍ତ୍ୱେ ଭାରତ ଆତ୍ମବିଶ୍ୱାସ ଓ ଦୃଢ଼ତାର ସହିତ ଅଭିବୃଦ୍ଧି ପଥରେ ଗତି କରୁଛି. ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଦେଶ ଅଗ୍ରଗତି କରୁଥିବାରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସାମୂହିକ ଦାୟିତ୍ୱ ବୃଦ୍ଧି ପାଇଛି. ସହଯୋଗ, ଆଲୋଚନା ଏବଂ ଅଂଶୀଦାରପୂର୍ଣ୍ଣ ଦାୟିତ୍ୱ ମାଧ୍ୟମରେ ରାଜ୍ୟଗୁଡ଼ିକ ପାରସ୍ପରିକ କ୍ରିୟା ପାଇଁ ମାର୍ଗଦର୍ଶନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଣାତ୍ମକ ଶିକ୍ଷା, ଆବଶ୍ୟକତା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଏକ ବ୍ୟବସ୍ଥିତ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ. ସଶକ୍ତ ଯୁବବର୍ଗ ବିକଶିତ ଭାରତ ଯାତ୍ରାରେ ପ୍ରେରଣାଦାୟକ ଶକ୍ତି ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି. ବିଭିନ୍ନ ଦେଶ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅଭିବୃଦ୍ଧି ଏବଂ ରପ୍ତାନୀ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି. ମହିଳା ନେତୃତ୍ୱାଧୀନ ବିକାଶ ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି. କୃଷି, ଷ୍ଟାର୍ଟଅପ୍ଠାରୁ ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି. ଶିକ୍ଷା, ଦକ୍ଷତା, ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରି ଭାରତକୁ ଅଭିବୃଦ୍ଧି ମାର୍ଗରେ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ବୈଠକରେ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ଆଧାରିତ ପଦକ୍ଷେପଗୁଡ଼ିକ ଉପରେ ବିଚାର ବିମର୍ଶ କରାଯାଇଛି. 2047 ବିକଶିତ ଭାରତ ପାଇଁ ସମାବେଶୀ ନାଗରିକ ବିକାଶ ପ୍ରସଙ୍ଗ ଆଧାରିତ ଏକ ବୈଠକ ଅନୁଷ୍ଠିତ ହେଉଛି. ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ଯୋଗଦେଇ ସମାବେଶୀ ମାନବ ବିକାଶ ଢାଞ୍ଚା ଉପରେ ଆଲୋଚନା କରିଛନ୍ତି. ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେଇଥିଲେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାରଙ୍କ ଦୃଷ୍ଟିକୋଣ ଆଧାରିତ ପଦକ୍ଷେପ ଗ୍ରହଣ ଉପରେ ନୀତି ଆୟୋଗ କାର୍ଯ୍ୟ କରୁଛନ୍ତି. ପିସିପିଏନ୍ଡିଟି ଆଇନର ଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ

ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି, ବେଟି ବଚାଓ ବେଟି ପଢ଼ାଓ, ଜନନୀ ସୁରକ୍ଷା ଏବଂ ଲାଡ୍ଲି ଲକ୍ଷ୍ମୀ ଯୋଜନା ଭଳି ସରକାରୀ ପଦକ୍ଷେପଗୁଡ଼ିକ ବ୍ୟବସ୍ଥାଗତ ବୈଷମ୍ୟ ଦୂର କରିବା

0: ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝି ବୃକ୍ଷରୋପଣ କରିଥିଲେ। ସେହିପରି 12 ବାଟାଲିୟନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ନନ୍ଦକିଶୋର କୁମାର ପ୍ରସାଦ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ଯବାନମାନେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷର ସଫଳ ଶାସନ ଓ ବିକାଶମୂଳକ ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ କାର୍ଯ୍ୟକ୍ରମ ଆସନ୍ତା 12 ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ। ଏହି ଅବସରରେ ପ୍ରଦର୍ଶନୀ, କର୍ମଶାଳା, ହିତାଧିକାରୀ ସମ୍ମିଳନୀ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କେବଳ ଯୋଗ୍ୟ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବା, ଅନିୟମିତତା ଓ ଜାଲିଆତି ବିରୋଧରେ କଡ଼ା ପଦକ୍ଷେପ ନେବା ଏବଂ ସରକାରୀ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆକାଶବାଣୀ ପୁରୀ ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ ଉପସ୍ଥାପନାରେ ମାନସୀ ଦେଇ, ଅନୁପ କୁମାର ସାହୁ, ପ୍ରକାଶ କୁମାର ରଥ ପ୍ରଯୋଜନା କରିଛନ୍ତି, ଦିଲୀପ କୁମାର ନାୟକ।
5: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଓଳିକି ଓଳିକି ଜଗନା।
1: ହଉ ହଉ ମାନି, ଆଜି ଠିକଣା ସମୟରେ କୋଠ ଘରେ ହାଜର। ଯେ କଥା କଣ, ଚାଷବାସ କେମିତି ଚାଲିଛି ମାନି?
0: ଜଗନା, ଚାଷବାସ ସବୁ ଠିକ। କଥାଟା କଣ, ତମେ ତ ଜାଣିଥିବ ଆମର କ୍ଷେତ ବଚାଅ ଅଭିଯାନ ଯୋଉ, ଆମ ଚାଷୀ ଭାଇ ଭଉଣୀ ମାନେ ପୁରାପୁରି ଲାଗି ପଡିଛନ୍ତି କେମିତି ଜୈବିକ ପଦ୍ଧତିରେ ଚାଷ କରିବେ।
1: ସତ କଥା, ଏ କ୍ଷେତ ବଚାଅ ଅଭିଯାନ ସାରା ଦେଶରେ ଚାଲିଛି। ଯେ ଆମେ ତ କ୍ଷେତ ବଚାଅ ଅଭିଯାନ ବିଷୟରେ କଥା ହେବା, ଯେ ଅନାମ ଦେଖା ହେଇଥିଲା ବିଲ ମୁଣ୍ଡରେ ଦିନ ଦ୍ୱିପହରେ, ଗଲା କୁଆଡେ, କୋଉଠି କାମରେ ଗୋଟାଏ ବ୍ୟସ୍ତ ଅଛି।
2: ଇଏ ଜଗନ୍ନା ନମସ୍କାର।
1: ଆରେ ହେଇଟି ମାନି।
2: ମାନ୍ୟପା ନମସ୍କାର। ଇଏ କଣ କରିବି, ଦିନ ବେଳେ ଖରାରେ ବିଲରେ କାମ କରି କରି ଦେହ ହାତ ପୁରା ମଜରା ହେଇଯାଇଛି।
1: ସେଇ କଥା ଆଉ ବୁଝିଲ ମାନି, ଆମେ ଯୋଉ କଥା ହଉଥିଲେ ଅନାମ ଗଲା କୁଆଡେ, ଏଇ ଖରା ଯୋଉ ଦିନ ଦ୍ୱିପହରେ କାମ କରି ଏଇ ଅବସ୍ଥା।
0: ହଁ ପରା, ଅନାମ ତ ହଉଛି ମୁଖ୍ୟ ଚାଷୀ, ସେ କେମିତି ନ କରିବ କହିଲ?
2: ନାଇଁ ମୋ ଅପା ସେମିତି ଆଉ।
1: ଆମେ କିନ୍ତୁ ଟିକେ ସତର୍କ ରହିବା, ବିଶେଷ କରି ଆମେ ଯେମିତି ସମସ୍ତଙ୍କୁ ସତର୍କ କରିଦଉଛେ, ଆମେ ସକାଳୁ ସକାଳୁ କିଛି କାମ କରିଦେବା ବାପା ଅନାମ, ତାପରେ ଯେତେବେଳେ ଖରା ଲେଉଟି ଯିବ ଆମେ ଚାରିଟା ପରେ ଆଉ ବାକି ତକ କାମ ସଞ୍ଜ ସଞ୍ଜ କରି କରିଦେଲେ ଆଉ ଆମକୁ ଏ ଖରା ବାଧିବନି।
2: ଇଏ ବିଲ କାମ ସାରିକି ମୁଁ ଫେରୁଥିଲି, ସେତିକି ବେଳେ ପିଲାଟା ଅଝଟ ହେଲା। ଯେତେବେଳେ ଦେଖ ସବୁବେଳେ ଖାଲି

0: ଖେଳ ଖେଳ, ପାଠର ଜମା ନା ଧରୁନି, ମୋ ମୁଣ୍ଡଟାକୁ ପୁରା ବିଗାଡି ଦେଲା ଜଗା ନା।
1: ବୁଝିଲୁ ଅନାମ, ପିଲାମାନଙ୍କର ଖେଳ ହଉଛି ମୁଖ୍ୟ। ପିଲାମାନେ ଖେଳିବେନି ତ କିଏ ଖେଳିବ? ଖେଳ କେତେ ଉପକାର ଦେଉଛି ସେ କଥା ଜାଣିଲେ ହବ ନା। ସେମାନେ ପାଠ ବି ପଢୁଛନ୍ତି, ଖେଳିବା ବି ନିହାତି ଆବଶ୍ୟକ ନା କଣ ଜଗା ନା।
2: ବାପା ଅନାମ,
0: ହଁ,
2: ଏ ମାନି ଯୋଉ କଥା କହିଲେ, ଆମର ବୌଦ୍ଧିକ ବିକାଶ ତ ହବ, ଜ୍ଞାନ ଆମେ ଆହରଣ କରିବା, ତା ସହିତ ଗୋଟେ ଶିଶୁର ସର୍ବାଙ୍ଗୀନ ବିକାଶ, ଯଦି ତାର ଶାରୀରିକ ଗଠନ ଠିକ ନ ରହିବ, ସେ ଯଦି ଖେଳକୁଦ ନ କରିବ, ତା ଶରୀର ବଢିବ କେମିତି, ସେ ଶକ୍ତ ହବ କେମିତି।
0: ଏ ତା ବୋଲି କଣ 24 ଘଣ୍ଟା ସବୁବେଳେ ଖାଲି ଖେଳରେ ମାତିବ ନା କଣ?
2: ନା, 24 ଘଣ୍ଟା ନୁହେଁ, ଶୃଙ୍ଖଳା ଭିତରେ ରହିବାକୁ ହବ। ସେ ପିଲା ହୁଅନ୍ତୁ ବଡ ହୁଅନ୍ତୁ, ଆମର ଖେଳିବା ପାଇଁ ସମୟ ରହିଛି, ପାଠ ପଢିବାର ସମୟ ରହିଛି, ତାକୁ ଠିକ ଭାବରେ ବାଣ୍ଟି ଦେବାକୁ ପଡିବ ନା କଣ ମାନେ।
1: ହଁ, କି କଥା, ଖେଳ ମୁଖ୍ୟ, କାରଣ ଖେଳିଲେ ଶାରୀରିକ ବ୍ୟାୟାମ ହବ, ଯାହା କହିଲେ ଜଗାଟା, ଆମର ଶରୀର ବଢିବ, ପିଲାଟା ସୁସ୍ଥ ହବ, ପିଲାଟା ମଜବୁତ ହବ, ତାର ସ୍ୱାସ୍ଥ୍ୟ ବି ଭଲ ରହିବ। ଖେଳିବା ନିହାତି ଆବଶ୍ୟକ, କାରଣ ଖେଳର ବି ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି ନା କଣ ଜଗା ନା। ପିଲାମାନେ ଖେଳିବେନି ଯଦି ଆଉ ଖେଳିବ କିଏ?
2: ବିଶେଷ ଭାବରେ ଅନାମ ଯୋଉ କଥା ମାନି କହିଲେ, ପିଲାମାନେ ଖେଳିବେନି ଆଉ ଖେଳିବ ଆଉ କିଏ? ପିଲାଦିନ ହଉଛି ଖେଳିବା ସମୟ। ତାପରେ ଆଉ ଗୋଟାଏ କଥା, ବର୍ତ୍ତମାନ ସମୟରେ ଗୋଟେ ଚିନ୍ତାଜନକ କଣ, ପିଲାଙ୍କର ପାଠ ପଢା ଚାପ ଏତେ ରହୁଛି, ସିଏ ଯେତେବେଳେ ପାଠ ପଢୁଛନ୍ତି, ଅନ୍ୟ ସମୟରେ ସେମାନେ ମୋବାଇଲ ଧରି ବସି ରହୁଛନ୍ତି, ତେଣୁ ତାଙ୍କ ଶାରୀରିକ ଆଉ କିଛି କ୍ରିୟାକଳାପ ହେଲା ନାହିଁ, ସିଏ ମଧ୍ୟ ଖେଳକୁଦ କରିବାକୁ କୌଣସି ପଡିଆକୁ ମଧ୍ୟ ଆଉ ଯାଇପାରିଲେ ନାହିଁ।
0: ତମେ ଏକଦମ ଠିକ କଥା କହିଲ ଜଗନ୍ନା, କାହିଁକି ନା ଆମ ପିଲାଦିନ କଥା ମନେ ପଡିଯାଉଛି, ଆମେ କେତେ ଖେଳକୁଦ କରୁଥିଲେ, ଆମକୁ ଆକଟ କରିବା ପାଇଁ କେହି ନଥିଲେ, ଆମେ ପୁଣି ମଣିଷ ହେଲେ ନା ନାହିଁ?
2: ସତ କଥା ମାନି। ଇଏ ତ ଗଲା ଖେଳକୁଦ କଥା, ଆମର ଯୋଉ କଥା ପଡିଥିଲା ଦେଶ ସାରା ଚାଲିଛି କ୍ଷେତ ବଚାଓ ଅଭିଯାନ, ସେ ବିଷୟରେ ଟିକେ କହିଦେଉ ନା।
1: ଏବେ ସବୁ ଚାଷୀ ଭାଇ ଭଉଣୀ ମାନେ ସଜାଗ, ଆମର ବିଶେଷଜ୍ଞ ମାନେ ଯାହା କହୁଛନ୍ତି ଯେ ଜୈବିକ ପଦ୍ଧତିରେ ଚାଷ କରନ୍ତୁ, ସେମାନେ ଦେଖୁନ ଏ ଭର୍ମି କମ୍ପୋଷ୍ଟ ଦଉଛନ୍ତି, ଜିଆ ଖତ ଦଉଛନ୍ତି, ସବୁଜ ସାର ଦଉଛନ୍ତି, କମ୍ପୋଷ୍ଟ ବ୍ୟବହାର କରୁଛନ୍ତି, ମାଟି ମାର ସୁରକ୍ଷା କରୁଛନ୍ତି। ଆଉ ପ୍ରଥମ କଥା ହେଲା, ସେମାନେ ମାଟିକୁ ଆଗ ପରୀକ୍ଷା କରୁଛନ୍ତି, ମାଟିରେ କେଉଁ ଖାଦ୍ୟସାର ଅଭାବ ରହିଛି ତାହା ଜାଣିପାରୁଛନ୍ତି, ସେ ସାରଣୀରୁ ଜାଣିପାରି ସେମାନେ ଯାହା ଦରକାର ମାଟିକୁ ଏଇ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି, ଯାହାଦ୍ୱାରା କି ମାଟିର ଉର୍ବରତା ବଢୁଛି, ମାଟି ଆଉ ପ୍ରଦୂଷଣ ହଉନାହିଁ। ତେଣୁ ଆମର ଯୋଉ June 1 to June 30 ପର୍ଯ୍ୟନ୍ତ ଏଇ କ୍ଷେତ ବଚାଓ ଅଭିଯାନ, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର କୃଷିମନ୍ତ୍ରୀଙ୍କର ଏଇ ଯୋଉ ପ୍ରୟାସ ରହିଛି, ବହୁତ ସୁନ୍ଦର ପଦକ୍ଷେପ। ଇଏ
3: वो अपनी धरती माता के लिए कर रहे हैं। और क्यों करना पड़ा ये कार्यक्रम मेरे किसान भाइयों? आज धरती की हालत ये हो गई है कि लगातार हमने खाद, पेस्टिसाइड, कीटनाशक दवाई डाल डाल के ऐसी हालत कर दी कि धरती माता बीमार होने लगी। एक सीमा होती है खाद की। खाद डालने से मना नहीं कर रहा, खाद डालना है, लेकिन कितना डालें आखिर उसके बारे में विचार करना पड़ेगा। फिर इल्ली मारना है, कीड़े मकोड़े जो फसल में लगते हैं, तो दे स्प्रे ऐसी हालत कर दी कि धरती माता बेचैन हो गई और अब पुकार के कह रही है, मेरे बेटा बेटियों, मैं तुम्हें जीवन देती हूँ, मैं तुम्हारे लिए फसलें पैदा करती हूँ, नदियां मेरे सीने से होकर बहती जो तुम्हें पानी देती है, पेड़ जो तुम्हें ऑक्सीजन देते हैं, वो मेरे पेट पर उगते हैं, लेकिन तुम ये क्यों कर रहे हो? इतना ज्यादा खाद डालोगे, इतना ज्यादा पेस्टिसाइड कीटनाशक दवाइयां डालोगे, तो उससे माँ को कष्ट होता है, धरती को कष्ट होता है। और किसान भाइयों, मित्र की जो जीव है, कीट अभी बात कर रहे थे, मुट्ठी भर मिट्टी में अगर माइक्रोस्कोप से देखोगे तो करोड़ों छोटे छोटे जीव है, जीव। और ये जीव क्या करते हैं? ये जीव अगर जिंदा रहते हैं तो धरती से पोषक तत्वों को खींचते हैं और फसलों को उनसे आयरन हो, जिंक हो, बोरास हो, अलग अलग तरह के तत्व मिलते हैं, लेकिन हमने पेस्टिसाइड डाल डाल के वो मित्र कीटे मार डाले, उनकी संख्या बहुत कम हो गई। आप देखो, पुराने जमाने में जब हम बोनी करते थे तो खेत की मिट्टी कितनी भुरभुरी रहती थी, कितनी। आप बखर डाल के देखो, आप हल डाल के देखो, आप ट्यूबवेल खोद के देखो, भुरभुरी थी, तुरंत गड्ढा हो जाता था। और आज खोद के देखो कितनी कड़ी हो गई है, पानी दे दे के फिर हम जमीन को फिर से खेती के लायक बनाते हैं। तो आज मैं पूरे देश से कह रहा हूँ, मैं ये नहीं कह रहा कि खाद नहीं डालना है, प्राकृतिक खेती एक उपाय है, बिना ये जो केमिकल फर्टिलाइजर है, रासायनिक खाद है,

0: की जा सकती है। लेकिन आज मैं आपसे ये कहने नहीं आया कि खाद नहीं डालना है, आज मैं ये कहने आया हूँ कि डालना तो है, लेकिन ये तो विचार कर लो कितना डालना है।
1: कृषि एवं किसान कल्याण मंत्रालय।
2: କୃଷି ବୈଜ୍ଞାନିକମାନେ ଯାଇ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କୁ ଶିଖାଉଛନ୍ତି, ବତାଉଛନ୍ତି କେମିତି ମାଟି ମାଆର ସୁରକ୍ଷା ହେଇପାରିବ, ଫଳରେ ଆମମାନଙ୍କର ମଧ୍ୟ ସୁରକ୍ଷା ହେଇପାରିବ, ଆମେ ସୁସ୍ଥ ରହିପାରିବା ନା କ'ଣ ଅନାମ?
3: ହଁ, କ୍ଷେତ ବଚାଓ ଅଭିଯାନ ହେଉଛି ଗୋଟିଏ ସୁନ୍ଦର ଅଭିଯାନ, ଯେଉଁଠି ଆମେ ନିଜର ମାଟି ମାଆକୁ ସୁରକ୍ଷା ଦେବା, ରାସାୟନିକ ସାର ପ୍ରୟୋଗ କରିବାନି, ମାଟିର ମାନକୁ ଉନ୍ନତ ରକମର ବଜାୟ ରଖିବା।
2: ହଁ, ବହୁତ ଭଲ କଥା ଆଜି ପଡିଲା। ଏପଟେ ଆମର ଆନ୍ତର୍ଜାତିକ ଖେଳ ଦିବସ, ସେପଟେ ଆମର କ୍ଷେତ ବଚା ଅଭିଯାନ, ଏଇ ଭିତରେ ମନଟା ଟିକେ ଚଗଲ ବଗଲ ହେଲାଣି। ତାହେଲେ ଅନାମ କଣ କରିବା କହୁନ?
3: ସନ୍ଧ୍ୟାବେଳ ସମୟ ଆମେ ସମସ୍ତେ ଭଜନ ଟିକେ ଶୁଣିବା, ତାପରେ କାର୍ଯ୍ୟକ୍ରମକୁ ଆଗକୁ ନବା।
2: ହଁ ହଁ।

0: ହେଇଟି ଜଗା ନା ମାନ୍ୟପା, ଭଜନଟା କିନ୍ତୁ ମନକୁ ପାଇଗଲା। ଯାହା କୁହ, ଭଜନଟି ପରିବେଷଣ କରିଥିବା କଣ୍ଠଶିଳ୍ପୀ ଏବଂ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ କାର୍ଯ୍ୟକ୍ରମକୁ ଆଗକୁ ନବା।
1: ହଁ ଜଗନ୍ନା, ଏବେ ସମୟ ହେଇଛି ଗୋଟିଏ ବିଜ୍ଞାପନ ନବା।
2: ନାମ
0: ଆଜ୍ଞା
2: ଶୁଣିବା।
0: ହଁ ଶୁଣିବା।
3: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା।

0: ମତ୍ସ୍ୟ ଅଧିକାରୀ ମତ୍ସ୍ୟ ବିଭାଗ ପୁରୀରେ କାର୍ଯ୍ୟରତ। ତାହେଲେ ଆଉ ଡେରି କାହିଁକି କରିବା, ତାଙ୍କ ସହିତ ଆଲୋଚନା କରିବା। ସାର୍ ନମସ୍କାର।
1: ନମସ୍କାର।
0: ଆପଣଙ୍କ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ କରୁଛି ସାର୍।
1: ଧନ୍ୟବାଦ
0: ସାର୍। ଦେଖନ୍ତୁ, ଆମର ବର୍ଷା ଦିନ ତ ଆସିଯାଉଛି ବର୍ଷା ଆଗକୁ, ତେବେ ତା ପୂର୍ବରୁ ଆମର ମାଛ ପୋଖରୀର ପ୍ରସ୍ତୁତି ଏ ସମ୍ପର୍କରେ ଜାଣିବା, ତା ପରିଚାଳନା ମଧ୍ୟ ଜାଣିବା, କଣ କହିବେ ଯୋଉ ଆଜିର ଆଲୋଚନା ରହିଛି ଚାଷୀ ଭାଇମାନଙ୍କୁ ପ୍ରଥମେ କୁହନ୍ତୁ।
1: ଆଜ୍ଞା, ପ୍ରଥମେ ତ ମୁଁ ବହୁତ ବହୁତ ଧନ୍ୟବାଦ ଦେବି ଆପଣଙ୍କୁ ଆଜିର ଏଇ କିଷାନ ବାଣୀ କାର୍ଯ୍ୟକ୍ରମକୁ ମୋତେ ଆପଣ ଡାକିକି ଏଇ ଯେଉଁ ସୁଯୋଗ ଦେଇଛନ୍ତି। ଏହାଦ୍ୱାରା ମୁଁ ଚାଷୀ ଭାଇମାନଙ୍କୁ ଆମର ମାଛ ଚାଷ ବିଷୟରେ କେମିତି ସେମାନେ ଆହୁରି ଉନ୍ନତ ପ୍ରଣାଳୀରେ କରିପାରିବେ, ଆଉ କ'ଣ କ'ଣ ସେମାନେ ପ୍ରିଭେଣ୍ଟିଭ୍ ମେଥଡ୍ ନେଲେ, କ'ଣ କ'ଣ ପ୍ରସ୍ତୁତି କରିଲେ ଆମର ଖରାଦିନ ପରେ ଯେଉଁ ବର୍ଷା ଦିନ ଆସୁଛି ସେତେବେଳକୁ ଆମେ ଜାଳ ଛାଡ଼ିକି ଆମେ ଭଲ ଅମଳ ଯେମିତି କରିପାରିବା। ଆମେ ଦୁଇ ପ୍ରକାର କଥା ଆ ଭିତରେ ଡିସ୍କସନ୍ କରିବା, କାହିଁକିନା ଆଜିକାଲି ଚାଷୀ ଭାଇମାନେ ମାଛ ଚାଷ ସହିତ ଜାଳ ଚାଷ ମଧ୍ୟ କଲେଣି। ମାନେ ଯାହାର ଯେ ଗୋଟେ ହାଚେରୀ ଅଛି ସିଏ କେବଳ ଜାଳ ପ୍ରଡକ୍ସନ୍ କରିକି କରୁଛନ୍ତି ସେମିତି ନୁହେଁ, ଆମର ସାଧାରଣ ଚାଷୀ ଭାଇମାନେ ମଧ୍ୟ ଆଜିକାଲି ଛୋଟ ଛୋଟ ସ୍ପନ୍ ଆଣିକି ଛାଡ଼ିଲେଣି, ତାକୁ ମଧ୍ୟ ଚାଷ କରିକି ଫ୍ରାଏ ଫିଙ୍ଗରଲିଙ୍ଗ କରିକି ବିକ୍ରି କଲେଣି। ତ ଆମେ ଦୁଇଟା ଦିଗରୁ ଏଇ ଆଲୋଚନାକୁ ଆଗକୁ ବଢ଼ାଇବା।
0: ଆମେ ବିଶେଷ ଭାବରେ ଜାଣିବା ଯେ ବର୍ଷା ଦିନ ତ ଆଗକୁ ଆସିଯାଉଛି, ତେଣୁ ତା ପୂର୍ବରୁ ପୋଖରୀ ପ୍ରସ୍ତୁତି ଆମେ କେମିତି କରିବା?
1: ଆଜ୍ଞା, ପ୍ରଥମେ କହୁଛି ଯେଉଁ ଚାଷୀ ଭାଇମାନଙ୍କର ବଡ଼ ବଡ଼ ପୋଖରୀ ଅଛି, ସେମାନେ ବଡ଼ ମାଛ ଚାଷ କରୁଛନ୍ତି, ସେମାନେ ପ୍ରଥମତଃ ଦୃଷ୍ଟି ଦିଅନ୍ତୁ ଯେ ଆପଣଙ୍କର ଖରାଦିନେ ଯଦି ସମ୍ପୂର୍ଣ୍ଣ ରୂପେ ପାଣି ଶୁଖିଯାଉଛି ବା ଶୁଖିବାର ସୁଯୋଗ ଅଛି, ତାହେଲେ ପୋଖରୀଟିକୁ ସମ୍ପୂର୍ଣ୍ଣ ଶୁଖେଇ ଦିଅନ୍ତୁ। ଶୁଖିଗଲା ପରେ ତାକୁ ଆପଣ କିଛି ଦିନ ଛାଡ଼ି ଦିଅନ୍ତୁ, ଛାଡ଼ିଗଲେ ଯେତେବେଳେ ଆପଣଙ୍କର ମାଟି ଶୁଖିଯାଉଛି ଆପଣ ତାକୁ ହଳ କରିଦିଅନ୍ତୁ। ହଳ କରିକି ଆମର ଚୂନ ପ୍ରୟୋଗ କରନ୍ତୁ, ଚୂନ ଆପଣ ଏକର ପିଛା 40 କେଜିରୁ 60 କେଜି ପର୍ଯ୍ୟନ୍ତ ପକାଇ ପାରିବେ। ତ ପ୍ରଥମେ ଆପଣ ଚୂନ ପକାଇକି ସେମିତି ଛାଡ଼ି ଦିଅନ୍ତୁ। ବର୍ଷା ଆସିବାର କିଛି ଦିନ ଆଗରୁ, ଯେମିତି ଆମର ପାଣିପାଗ ବିଭାଗ କହୁଛି ଯେ ମୌସୁମୀ ଆଉ 6 ଦିନ ପରେ ଆସିବ କି 7 ଦିନ ପରେ ଆସିବ କି 4 ଦିନ ପରେ ଆସିବ, ସେଇ ଆପଣ ପାଣିପାଗ ବିଭାଗର ସେଇ ପୂର୍ବ ଅନୁମାନକୁ ଲକ୍ଷ୍ୟ ରଖନ୍ତୁ ବା ସେଇ ନ୍ୟୁଜ୍କୁ ଆପଣ ମଝିରେ ମଝିରେ ଶୁଣୁଥାନ୍ତୁ। ସେଇ ଯେଉଁ ମୌସୁମୀ ଆସିବା ବା ଯେଉଁ ପ୍ରଥମ ବର୍ଷା ଆସିବ ଖରାଦିନ ପରେ, ସେଇ ସମୟରେ ଆପଣ ଚୂନ ପକାଇକି ପୋଖରୀକୁ ହଳ କରିକି ପ୍ରସ୍ତୁତ କରିକି ରଖନ୍ତୁ। ଯାହାଦ୍ୱାରା କ'ଣ ହବ ନା, ଆପଣ ଯେତେବେଳେ ବର୍ଷା ଆସିବ ସେ ବର୍ଷା ସହିତ ପାଣି ମାଟି ଆଉ ଚୂନ ମିଶିବା ଦ୍ୱାରା ଯେଉଁ ମାଟିରେ ଯେଉଁ ଆମର ଯେଉଁ ମାଟିରେ ଯେଉଁ ଜୀବାଣୁ ଥିବେ ବା ଅଲଗା କିଛି ଜିନିଷ ଥିବ ସେଗୁଡ଼ା ନଷ୍ଟ ହୋଇଯିବ। ତା ସହିତ ଚୂନଟାରେ ଆପଣଙ୍କର କ୍ୟାଲସିୟମ ଥାଏ ତଥା ଅକ୍ସିଜେନ୍ ମଧ୍ୟ ଥାଏ। ତ କ୍ୟାଲସିୟମ କାର୍ବୋନେଟ୍ ହେଲା ଆପଣଙ୍କର ଯେଉଁଟା ପଥର ଚୂନ, କ୍ୟାଲସିୟମ ଅକ୍ସାଇଡ୍ ହେଲା ଯେଉଁଟା ଆପଣଙ୍କର ସିପ ଚୂନ ମିଳେ ସେଇଟା। ତ ଆପଣ ଯଦି ଏଇଥିରେ କ୍ୟାଲସିୟମ କାର୍ବୋନେଟ୍ ପକାଇବେ ଭଲ କାମ ଦେବ, ଏବଂ ପାଣିରେ ଆପଣ କ୍ୟାଲସିୟମ ଅକ୍ସାଇଡ୍ ପକାଇଲେ ଭଲ କାମ ଦେବ। ତ ଆପଣ ପ୍ରଥମେ ସେଇ ଚୂନକୁ ପକାନ୍ତୁ। ଚୂନକୁ ପକାଇକି ପାଣି ଯେତେବେଳେ ଭର୍ତ୍ତି ହେବ, ଭର୍ତ୍ତି ହେବାର 2-3 ଦିନ ପରେ ଆପଣ ପୁଣି କ୍ୟାଲସିୟମ ଅକ୍ସାଇଡ୍ ହେଉ ବା କ୍ୟାଲସିୟମ ଯଦି ନ ମିଳୁଛି କ୍ୟାଲସିୟମ କାର୍ବୋନେଟ୍ ବା ପଥର ଚୂନ ଯେଉଁଟା, ତାକୁ ବି ପାଣିରେ ଗୋଳେଇକି ଆପଣ ଦେଇପାରିବେ। ତାଦ୍ୱାରା କ'ଣ ହେବ, ପ୍ରଥମେ ତ ଆପଣ ପକାଇକି ମାଟିକୁ ଠିକ୍ କରିଦେଇଛନ୍ତି, ପାଣି ଭର୍ତ୍ତି ହେଲା ପରେ ପୁଣି ଯେତେବେଳେ ଆପଣ ଚୂନ ପକାଇବେ ସେଇ ଯେଉଁ ପାଣିଟା ଗୋଳିଆ ହେଇଥିବା ବା ବିଭିନ୍ନ ଜାଗାରୁ ଆସିକି ପାଣିଟା ମିଶିଥିବ ସେଇ ଚୂନଟା ପୁଣି ପକାଇଲା ପରେ ସେ ଧୀରେ ଧୀରେ ମଇଳା ଅଂଶଟା ବା ଗୋଳିଆ ଅଂଶଟା ଧୀରେ ଧୀରେ କମାଇଦେବ। ତ ପ୍ରଥମେ ଚାଷୀ ଭାଇମାନେ ପୋଖରୀକୁ ହଳ କରନ୍ତୁ, ଯଦି ପୋଖରୀ ଶୁଖେଇ ପାରୁଛନ୍ତି ତାହେଲେ ହଳ କରନ୍ତୁ। ତା ସହିତ କ'ଣ କରିବେ ନା, ତା ପୋଖରୀ ହୁଡ଼ା ଚାରିପଟ ଆପଣ ସଫା କରନ୍ତୁ। ପୋଖରୀ ହୁଡ଼ା ଚାରିପଟ କାହିଁକି ଆମେ ସଫା କରିବା ନା, ବର୍ଷା ଦିନ ଆସିଲେ ବର୍ଷା ହେବା ଦ୍ୱାରା ପୋଖରୀ ଚାରିପଟେ ବିଭିନ୍ନ ପ୍ରକାର ମଞ୍ଜି ପକ୍ଷୀ ଦ୍ୱାରା ଆସିକି ହେଉ ବା ଅନ୍ୟ ଦ୍ୱାରା ଆସିକି ହେଉ ବିଭିନ୍ନ ପ୍ରକାର ମଞ୍ଜି ପଡ଼ିକି ଥିବ। ଯେତେବେଳେ ବର୍ଷା ହେବ ଧୀରେ ଧୀରେ ପୋଖରୀ ଚାରିପଟେ ଘାସ ଅନାବନା ଗଛ ସବୁ ସୃଷ୍ଟି ହେବ। ତ ଯାହାଦ୍ୱାରା କି ପୋଖରୀ ଚାରିପଟେ ଜଙ୍ଗଲ ହେଇଗଲେ, ବୁଦା ହେଇଗଲେ, ତା ଭିତରେ ଛୋଟ ଛୋଟ କୀଟପତଙ୍ଗ ରହିବେ, ବେଙ୍ଗ ରହିବେ, ବିଭିନ୍ନ ପ୍ରକାର ପୋକ ମାଛି ଆସିକି ତା ଭିତରେ ରହିବେ, ଯେଉଁଟାକି ଆପଣଙ୍କର ପାଣିକୁ ଖରାପ କରିବ, ଏବଂ ଛୋଟ ଛୋଟ ଜାଳ ଯେତେବେଳେ ଛାଡ଼ିବେ ସେମାନଙ୍କ ରକ୍ତ ଖାଇବେ, ସେମାନଙ୍କ ଖାଦ୍ୟ ଖାଇବେ, ସେମାନେ ମଧ୍ୟ ଯେଉଁ ମାଛର ଯେଉଁ ଗୋଟେ ପ୍ରକୃଷ୍ଟ ଏନ୍ଭାରମେଣ୍ଟ ତାକୁ ଦରକାର, ଯେଉଁ ପରିବେଶ ଦରକାର, ସେ ପରିବେଶ ଭିତରେ ସେମାନେ ମଧ୍ୟ ଭାଗ ବସାଇବେ। ତ ଚାଷୀ ଭାଇମାନେ ତା ପୂର୍ବରୁ ପୋଖରୀ ଚାରିପଟକୁ ଭଲକି ସଫା କରିଦିଅନ୍ତୁ। ଯଦି ଛୋଟ ଛୋଟ ଅନାବନା ଗଛ ଅଛି ତାକୁ ସଫା କରିଦିଅନ୍ତୁ। ଯଦି ଆପଣଙ୍କର ହୁଡ଼ା ମରାମତି କରିବାର ଅଛି ତାହେଲେ ହୁଡ଼ା ମରାମତି କରିକି ତାକୁ ହୁଡ଼ାକୁ ଷ୍ଟ୍ରଙ୍ଗ କରିନିଅନ୍ତୁ। ଯଦି ଆଉ ଖୋଳେଇବାର ଅଛି ବା ଆପଣଙ୍କ ପୋଖରୀରେ ବହୁତ ପଙ୍କ ହେଇଯାଇଛି, 5-10 ବର୍ଷ ହେଲାଣି ଆପଣ ପଙ୍କ ସଫା କରିନାହାନ୍ତି, ତାହେଲେ ତାକୁ ସଫା କରନ୍ତୁ। ମୁଁ ଆମ ଚାଷୀ ଭାଇମାନଙ୍କୁ କହିବି ଯେ ଯଦି ସେମାନେ ଦୀର୍ଘ 5 ବର୍ଷ ବା 7 ବର୍ଷ ଧରିକି ପୋଖରୀ ଶୁଖେଇ ନାହାନ୍ତି ତାହେଲେ ସେମାନେ ତାକୁ ଶୁଖାନ୍ତୁ, ଶୁଖେଇକି ପଙ୍କ ସଫା କରନ୍ତୁ। ପଙ୍କ ସଫା କରିକି ଯେଉଁ ମେଥଡ୍ ଆପଣଙ୍କୁ କହିଲି, ହଳ କରନ୍ତୁ, ଚୂନ ପକାନ୍ତୁ, ସେହି କାର୍ଯ୍ୟକ୍ରମ ଆପଣ କରନ୍ତୁ। ତାଦ୍ୱାରା କ'ଣ ହବ,
0: ହଳଟା କରିବେ କେମିତି କରିବେ?
1: ନର୍ମାଲ ଆମେ ଯେମିତି ଚାଷ ଜମିରେ ଯେମିତି ଆମେ ହଳ କରୁଛେ ସେମିତି ପୋଖରୀ ଶୁଖିଗଲା ପରେ ଆପଣ ହଳ ଆଣିକି ହଳ କରିକି ତାକୁ ଛାଡ଼ି ଦିଅନ୍ତୁ। ତାପରେ ଯେମିତି କହିଲି ଚୂନ ପକାଇବେ, ବର୍ଷା ଆସିବାର 5-6 ଦିନ ଆଗରୁ ଚୂନ ପକାଇବେ।

0: ଦେବେ, ତାପରେ ବର୍ଷା ହେଲେ ସେ ଠିକ୍ ହେଇଯିବ। ଏହାଦ୍ୱାରା କ'ଣ ହେବ ନା, ଆମର ଯେତେବେଳେ ମାଟିରେ ବିଭିନ୍ନ ପ୍ରକାର ମିନେରାଲ୍ସ ଥାଏ ବା ଯେଉଁ ଅଣୁ ଖାଦ୍ୟ ସବୁ ଦରକାର ସେମାନେ ଥାନ୍ତି, ଯେମିତି ଗଛକୁ ବିଭିନ୍ନ ପ୍ରକାର ଦରକାର ହୁଏ, NPK ଯବକ୍ଷାରଜାନ, ପୋଟାସିୟମ, ଫସ୍ଫରସ୍ ଯେମିତି ଦରକାର ହୁଏ, ସେମିତି ମାଛ ଚାଷ ପାଇଁ ମାଛର ଗୋଟେ ଖାଦ୍ୟ, ପ୍ରାକୃତିକ ଖାଦ୍ୟ ହେଲା ପ୍ଲାଙ୍କଟନ। ତ ସେ ପ୍ଲାଙ୍କଟନ ସୃଷ୍ଟି କରିବା ପାଇଁ ଯେମିତି ଗଛକୁ ବିଭିନ୍ନ ପ୍ରକାର ଯେମିତି କହିଲେ NPK ଯବକ୍ଷାରଜାନ, ଫସ୍ଫରସ୍, ପୋଟାସିୟମ୍ ଦରକାର ହୁଏ, ସେମିତି ସେ ପ୍ଲାଙ୍କଟନ ତିଆରି କରିବା ପାଇଁ ମଧ୍ୟ ଆମକୁ ସେଇ ଯବକ୍ଷାରଜାନ, ଫସ୍ଫରସ୍, ଆଉ ଆପଣଙ୍କର ପୋଟାସିୟମ୍, କ୍ୟାଲସିୟମ୍, ବିଭିନ୍ନ ପ୍ରକାର ମିନେରାଲ୍, ଏଗୁଡ଼ା ସବୁ ଆମକୁ ମାନେ ପ୍ଲାଙ୍କଟନକୁ ବି ମଧ୍ୟ ଦରକାର ହୁଏ। ତ ଆମେ ଯଦି ହଳ କରିଦେବା ମାଟି ଉପର ସ୍ତରରେ, ଯେଉଁ ଆମକୁ ଯେଉଁ ଛୋଟ ଛୋଟ ଅଣୁ ଖାଦ୍ୟ ସବୁ ମିଳିବା କଥା ପ୍ଲାଙ୍କଟନ ପାଇଁ, ସେଗୁଡ଼ାକ ବହୁତ ଦିନ ପୋଖରୀ ହଳ ନହେଲେ ସେଇଟା ଆଉ ମିଳିନଥାଏ। ତ ଆମେ ହଳ କରିଦେବା ଦ୍ୱାରା କ'ଣ, ତଳ ମାଟି ଉପର, ଉପର ମାଟି ତଳ ହେଇଯାଏ, ଯାହାଦ୍ୱାରା କି ପୁଣି ଆମକୁ କିଛି ବର୍ଷ ଯାଇ ସେଇଥିରୁ ଖାଦ୍ୟଟା ମିଳିପାରିବ, ଯାହାଦ୍ୱାରା କି ପ୍ଲାଙ୍କଟନ ଭଲ ଭାବେ ହେଇପାରିବ। ଆଉ ମାଛର ଯେହେତୁ ପ୍ରମୁଖ ଖାଦ୍ୟ ହେଉଛି, ଆମେ ଯେଉଁ ଚାଷ କରୁଛେ କାର୍ପ ଜାତୀୟ ମାଛ, ରୋହି, ଭାକୁର, ମିରିକାଳି, ଯେଉଁଟା ଆମେ ମୁଖ୍ୟତଃ ଚାଷ କରୁଛେ, ସେମାନଙ୍କର ମୁଖ୍ୟ ଖାଦ୍ୟ ହେଲା ପ୍ଲାଙ୍କଟନ, ଜୁ ପ୍ଲାଙ୍କଟନ ଆଉ ଫାଇଟୋ ପ୍ଲାଙ୍କଟନ। ଆପଣଙ୍କର ଫାଇଟୋ ପ୍ଲାଙ୍କଟନ ହେଲେ ଯେଉଁଟା ଉଦ୍ଭିଦ ଜାତୀୟ ପ୍ଲାଙ୍କଟନ, ଫାଇଟୋ ପ୍ଲାଙ୍କଟନ ହେଲେ ତାକୁ ନିର୍ଭର କରିକି ଜୁ ପ୍ଲାଙ୍କଟନ ବଢ଼ିବ, ଜୁ ପ୍ଲାଙ୍କଟନ ହେଲେ ତାକୁ ନିର୍ଭର କରିକି ଆମର ରୋହି, ଭାକୁର, ମିରିକାଳି, ବିଲାତି ରୋହି, ଗ୍ରାସ କାର୍ପ, ସିଲଭର କାର୍ପ, ଯେତେ ପ୍ରକାର ଆମର କାର୍ପ ଜାତୀୟ ମାଛ ଅଛନ୍ତି ସେମାନେ ବଢ଼ିବେ। ମାଛମାନଙ୍କର ମୁଖ୍ୟ ଖାଦ୍ୟ ହେଲା ପ୍ଲାଙ୍କଟନ, ଏଇ କାର୍ପ ଜାତୀୟ ମାଛଙ୍କର ମୁଖ୍ୟ ଖାଦ୍ୟ ହେଲା ପ୍ଲାଙ୍କଟନ। ତ ପ୍ଲାଙ୍କଟନ ଯେମିତି ଆପଣଙ୍କୁ କହିଲି ଉଦ୍ଭିଦ ପାଇଁ ଯେମିତି ବିଭିନ୍ନ ଦରକାର, NPK ଦରକାର, ତା ସହିତ ଅଲଗା ମିନେରାଲ୍ସ ଦରକାର, ସେମିତି ପ୍ଲାଙ୍କଟନକୁ ମଧ୍ୟ NPK ସହିତ ବିଭିନ୍ନ ମିନେରାଲ୍ସ ଦରକାର। ତ ସେଥିପାଇଁ ଆପଣ ଯଦି ହଳ କରିଦେଉଛନ୍ତି ତାହେଲେ ସେଇ ମିନେରାଲ୍ସ ଗୁଡ଼ାକ ପୁଣି ଆଉ ଥରେ ପୋଖରୀ ପାଣିକୁ ଧୀରେ ଧୀରେ ଧୀରେ ଧୀରେ ମାଟିରୁ ଆସିବ।
1: ଯେତେବେଳେ ଆମେ ଏଇ ଯେଉଁ ପ୍ଲାଙ୍କଟନ କଥା ଆଲୋଚନା କରୁଛେ, ଆମର ପୋଖରୀରେ ଯେତେବେଳେ ମାଛ ଆମେ ଛାଡ଼ିବା ତା ପାଇଁ ଖାଦ୍ୟ ଦରକାର, ଏଇ ପ୍ଲାଙ୍କଟନ କିଛି ପରିମାଣରେ ଖାଦ୍ୟ କମେଇ ଦେଇପାରୁଛି ଯେଉଁଟା କି
0: ନିଶ୍ଚିନ୍ତ ନିଶ୍ଚିନ୍ତ ଭାବରେ ଆମେ ଦେଖିଥିବା ବହୁତ ଲୋକ ଆଗରୁ ମଧ୍ୟ ଗାଁ ଗହଳିରେ ବି ଆପଣ ଦେଖିଥିବେ, ଲୋକମାନେ କେବଳ ଆଣିକି ପୋଖରୀରେ ଜାଁଳ ଛାଡ଼ି ଦିଅନ୍ତି ବର୍ଷା ଦିନରେ, ବର୍ଷା ଦିନ ସରିଲେ ଖରାଦିନେ ପାଣି ଶୁଖିଲେ ପୁଣି ମାଛ ଧରନ୍ତି। ତ ସେ ମାଛ ଖାଏ କ'ଣ, ବଞ୍ଚେ କେମିତି, ଏଇ ଯେଉଁ ପ୍ଲାଙ୍କଟନ କଥା ମୁଁ ଆପଣଙ୍କୁ କହିଲି, ସେ ପ୍ଲାଙ୍କଟନ ଖାଇକି ହିଁ ସେମାନେ ବଞ୍ଚନ୍ତି। ଯାହା ପ୍ରାକୃତିକ ଉପାୟରେ ଯେତିକି ପ୍ଲାଙ୍କଟନ ହୁଏ ତାକୁ ଖାଇକି ସେମାନେ ବଞ୍ଚନ୍ତି। ତ ଆମେ ଯେତେବେଳେ ଗୋଟେ କମର୍ସିଆଲ ହିସାବରେ ବା ଆମେ ଲାଭଜନକ ଚାଷ ହିସାବରେ ଯେତେବେଳେ ଆମ ଲାଭ ପାଇଁ ଆମେ ଚାଷ କରୁଛେ, ସେତେବେଳେ ନିହାତି ଭାବେ ପ୍ଲାଙ୍କଟନ ସହିତ ଆମେ ବାହାରୁ କିଛି ଖାଦ୍ୟ ଦେଉଛେ, ଯାହାଦ୍ୱାରା କି ଆମର ମାଛମାନେ ଅଧିକ ଜଲ୍ଦି ବଢ଼ିପାରିବେ ଏବଂ ଅଧିକ ଷ୍ଟକିଂ କଲେ ବା ଅଧିକ ଜାଁଳ ଛାଡ଼ିଲେ ମଧ୍ୟ ସେମାନେ ବଢ଼ିପାରିବେ। ଆମେ ଯେତେବେଳେ ବାହାରୁ ଖାଦ୍ୟ ଦେଉଛେ, ଆମେ କେବଳ ବାହାର ଖାଦ୍ୟ ଦେଉନେ, ତା ସହିତ ପ୍ଲାଙ୍କଟନଟା ବି ସେଥିରେ ଗୋଟେ ବହୁତ ବଡ଼ ତାର ଭୂମିକା ରହୁଛି।
1: ଏଇ ଯେଉଁ ଆମ ପୋଖରୀ ପ୍ରସ୍ତୁତି ପାଇଁ ମାନେ ଯତ୍ନବାନ ହବା କେବେ ହବା,
0: ଆପଣଙ୍କର ଯଦି ପୋଖରୀ ଶୁଖେଇବାର ଅଛି ଏଇ ମେ ମାସରେ ପୋଖରୀ ଶୁଖେଇ ଦିଅନ୍ତୁ, ଆଉ ତାପରେ ଆପଣ ଜୁନ ମାସରେ ବର୍ଷା ଆସିବାର ବହୁତ ଆଗରୁ ତାକୁ ସଫାସଫି କରନ୍ତୁ, ହୁଡ଼ା ସଫା କରନ୍ତୁ, ଯଦି ପଙ୍କ କାଢ଼ିବାର ଅଛି ପଙ୍କ କାଢ଼ନ୍ତୁ, ତାପରେ ହଳ କରନ୍ତୁ, ହଳ କରିକି ତାକୁ ଛାଡ଼ି ଦିଅନ୍ତୁ, ସେ ସେମିତି ରହୁ, ମାଟି ଫାଟିକି ଯେତେବେଳେ ଆସେ ତାପରେ ଆପଣ ତାକୁ ହଳ କରିଦିଅନ୍ତୁ, ହଳ କରିକି ଛାଡ଼ି ଦିଅନ୍ତୁ। ଯେତେବେଳେ ମୌସୁମୀ ଆସିବାର ଆପଣ ଖବର ପାଇଲେ ତା ପୂର୍ବରୁ ଆଣିକି ଚୂନ ପକେଇ ଦିଅନ୍ତୁ, ତାପରେ ପାଣି ଭର୍ତ୍ତି ହେଇଯିବ। ଜୁନ ମାସ ପ୍ରଥମ ସପ୍ତାହ ଭିତରେ ଆପଣ ତାକୁ ହଳ କରିକି ଚୂନ ଫୁନ ପକେଇକି ଆପଣ ଛାଡ଼ି ଦେଇପାରିବେ, ଯେମିତିକି ଆପଣଙ୍କର ମୌସୁମୀ ଆସିଲା ବେଳକୁ ଆପଣଙ୍କର ଏଇ କାମଟା ସଫାସଫି ହଳ କାମ ଏଇ କାମ ସବୁ ସରିଯାଇଥିବ। ତାପରେ ଆମେ କ'ଣ କରିବା, ଏଇଟା ଏଇ ଯେଉଁ ଆପଣଙ୍କୁ ହଳ କଥା କହିଲି, ଏଇଟା ଆମେ ଉଭୟ କାମରେ କରିପାରିବା, ଯେମିତିକି ଯେଉଁମାନେ ବଡ଼ ମାଛ କରୁଛନ୍ତି ସେଥିରେ କରିପାରିବା, ଯିଏ ଜାଁଳ କରୁଛନ୍ତି ସେଥିରେ ବି କରିପାରିବା। କିନ୍ତୁ ଏଥିରେ କ'ଣ ରହିବ ନା, ଯେଉଁମାନେ ବଡ଼ ମାଛ କରୁଛନ୍ତି ସେମାନେ ଚାହିଁଲେ 5-7 ବର୍ଷରେ ଥରେ ପଙ୍କ ଉଦ୍ଧାର କରିକି ଏଇ ହଳ କାମଟା କରିପାରିବେ, କିନ୍ତୁ ଯେଉଁମାନେ ଜାଁଳ ଚାଷ କରୁଛନ୍ତି ସେମାନେ ପ୍ରତିବର୍ଷ ଏଇଟା କରିବା ଆବଶ୍ୟକ। ଏହାଦ୍ୱାରା କ'ଣ ହେବ ନା, ପୋଖରୀର ପ୍ରଡକ୍ଟିଭିଟି ବା ଯେଉଁ ଆପଣଙ୍କର ଅଧିକ ସେ ଆପଣଙ୍କୁ ପ୍ଲାଙ୍କଟନ ଦେବ, ଯାହାଦ୍ୱାରା କି ଜାଁଳମାନେ ଅଧିକ ସୁସ୍ଥ ହେଇକି ବଢ଼ିପାରିବେ। ତ ଯେଉଁମାନେ ଜାଁଳ ଚାଷ କରୁଛନ୍ତି ସେଇ ଚାଷୀ ଭାଇମାନଙ୍କୁ ମୁଁ ଅନୁରୋଧ କରିବି, ସେମାନେ ପ୍ରତି ବର୍ଷ ଖରାଦିନରେ ପୋଖରୀକୁ ଶୁଖେଇକି ହଳ କରିକି ଚୂନ ପକାନ୍ତୁ, ଯାହାଦ୍ୱାରା କି ଆପଣ ଅଧିକରୁ ଅଧିକ ଜାଁଳର ଯେଉଁ ସର୍ଭାଇବିଲିଟି ଅଛି ବା ବଞ୍ଚିବାର ହାର ଅଛି ସେଇଟା ବୃଦ୍ଧି ପାଇବ। ଆପଣ ଯଦି ଲକ୍ଷରୁ ମାନେ ଲକ୍ଷେ ସ୍ପଞ୍ଜ ଛାଡ଼ିକି ଯଦି 50,000 ଫ୍ରାଏ ପାଉଛନ୍ତି, ଆପଣ ଯଦି ଏଇ ମେଥଡ୍ ଆପଣେଇବେ ତାହେଲେ ଆପଣଙ୍କର ଜାଁଳ 80-90% ପର୍ଯ୍ୟନ୍ତ ଆପଣ ପାଇପାରିବେ, ଲକ୍ଷେ ସ୍ପନ୍ରୁ 90,000 ପର୍ଯ୍ୟନ୍ତ ଆପଣ ନିହାତି ଭାବରେ ଆମେ କରିବା ଦରକାର। ଆଉ ଯଦି ଆପଣ ବଡ଼ ମାଛ ଛାଡ଼ୁଛନ୍ତି ତା ପାଇଁ କହିଦେଉଛି, ତା ପାଇଁ ଆପଣ ପାଣିରେ ବିଭିନ୍ନ ପ୍ରକାର ଦଳ ଥାଏ, ଯେମିତିକି ପଦ୍ମ ହେଇଗଲା, ଆଉ ପିଷ୍ଟିଆ ହେଇଗଲା, ଆଉ ଆପଣଙ୍କର

0: ବହୁତ ପ୍ରକାର ମାନେ ଆପଣଙ୍କର ବୁଡ଼ା ଦଳ ଅଛି, ଉପରକୁ ବାହାରିକି କିଛି ଦଳ ଅଛି, କିଛି ଭସା ଦଳ ଅଛି, ଏମିତି ବିଭିନ୍ନ ପ୍ରକାର ଦଳ ପୋଖରୀରେ ଥାଆନ୍ତି। ତ ଚାଷୀ ଭାଇମାନେ କ'ଣ କରିବେ, ଏଇଟା ତ ଗୋଟେ ପ୍ରଥମେ ତ କହିଲି ପୋଖରୀ ଶୁଖେଇବା କଥା, ଯେଉଁଠି ପୋଖରୀ ଶୁଖେଇ ପାରୁନାହାନ୍ତି ସେଠି କ'ଣ କରିବେ ନା, ଏଇ ଯେଉଁ ଦଳ ଅଛି ପ୍ରଥମେ ଦଳଗୁଡ଼ିକ ସଫା କରନ୍ତୁ। ଦଳ ସଫା କରିବାର ବିଭିନ୍ନ ପ୍ରକାର ମେଥଡ୍ ଅଛି, ଗୋଟେ ମାନୁଆଲ୍ ମେଥଡ୍ ଅଛି, ଗୋଟେ ଆପଣ ମେଡିସିନ୍ କେମିକାଲ୍ ଦେଇକି ସଫା କରିପାରିବେ, କିମ୍ବା ଆଉ ଗୋଟେ ଅଛି ଆପଣଙ୍କର ବାୟୋଲୋଜିକାଲ୍, ବାୟୋଲୋଜିକାଲ୍ ମେଥଡ୍ରେ ଆପଣ ବିଭିନ୍ନ ପ୍ରକାର ମାଛ ଛାଡ଼ିକି ଦଳ ସଫା କରିପାରିବେ।
1: ବିଶେଷଜ୍ଞ ମହାଶୟ ତ ଅତି ସୁନ୍ଦର ଭାବରେ ପୋଖରୀ ପରିଚାଳନା ସମ୍ପର୍କରେ ବୁଝେଇକି କହିଲେ। ଆଶା କରୁଛି ଯୋଉ ଚାଷୀ ଭାଇ ଭଉଣୀମାନେ ଏ କାର୍ଯ୍ୟକ୍ରମକୁ ଶୁଣୁଥିବେ ସେମାନେ ବୁଝି ଯାଇଥିବେ ଯେ ମାଛ ଚାଷ କରିବାକୁ ହେଲେ ପ୍ରଥମେ ପୋଖରୀ ପରିଚାଳନା କେତେ ଗୁରୁତ୍ୱପୂର୍ଣ୍ଣ।
2: ହଁ, ବହୁତ ବଢିଆ କଥା, ଆମ ଚାଷୀ ଭାଇ ଭଉଣୀମାନେ ଜାଣିପାରିଲେ, ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ଆମର ଚାଷୀ ଭାଇଙ୍କ କଥା, ସବୁବେଳେ ଆମେ ଚାଷୀ ଭାଇଙ୍କ କଥା ଶୁଣୁ, ଭଉଣୀଙ୍କ କଥା ଶୁଣୁ। ତେବେ ଆଜି ଜଣେ ସଫଳ ଚାଷୀ ଭାଇ ଅଛନ୍ତି ଯିଏ କି ପୋଟଳ ଚାଷ କରୁଛନ୍ତି, ତାଙ୍କର ଧାନ ଚାଷ ରହିଛି, ତାଙ୍କର ଚିନାବାଦାମ ଚାଷ ରହିଛି, ସବୁ ଅଭିଜ୍ଞତା ଅଛି। ତେବେ ପୋଟଳ ଚାଷ ସମ୍ପର୍କରେ ସେ କହିଛନ୍ତି, ତାଙ୍କଠାରୁ ଆମେ ଶୁଣିବା। ଭାଇ ହେଉଛନ୍ତି ଅନନ୍ତ ବଳିଆର ସିଂ, କଣାସ ବ୍ଲକ ଗଡ ସାନପୁଟରୁ ଆସି ପହଞ୍ଚିଛନ୍ତି। ଭାଇଙ୍କ ସହିତ କଥା ହେବା।
3: ଅନାମ ଆଜ୍ଞା, ଶୁଣିବା ପୋଟଳ ଚାଷ ସମ୍ପର୍କରେ ଭାଇଙ୍କର ଅନୁଭୂତି।
1: ଶୁଣିବା।
2: ଆଜି ଆମର ଜଣେ ସଫଳ ଚାଷୀ ଭାଇ ଆସିକି ଆମ ପାଖରେ ଉପସ୍ଥିତ ଅଛନ୍ତି। ଭାଇ ହେଉଛନ୍ତି ଅନନ୍ତ ବଳିଆର ସିଂ, ଭାଇ କଣାସ ବ୍ଲକ ଗଡସାନ ପୁଟରୁ ଆସିକି ପହଞ୍ଚିଛନ୍ତି। ତାଙ୍କର 3 ଏକର ଜମି ରହିଛି। ଭାଇଙ୍କ ସହିତ କଥା ହେବା, ସେ କଣ ସବୁ ଚାଷବାସ କରୁଛନ୍ତି। ଭାଇ ନମସ୍କାର।
4: ନମସ୍କାର,
2: ଆପଣଙ୍କ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ କରୁଛି। ଭାଇ ଦେଖନ୍ତୁ, ଆପଣଙ୍କର ଜମି କେତେ ଅଛି?
4: ଜମି 3 ଏକର ଅଛି।
2: 3 ଏକର ଜମିରେ ଆପଣ କଣ ସବୁ କରନ୍ତି ଚାଷବାସ?
4: ସେଥିରେ ଚିନାବାଦାମ ହୁଏ, ଧାନ ଚାଷ ପ୍ରଥମତଃ ହୁଏ। ଆମେ ବର୍ତ୍ତମାନ ଖରିଫ ଋତୁରେ ଧାନ ଚାଷ କରୁ, ଜମି ଖରାଦିନେ ଚାଷ ହୋଇଯାଏ, ତାପରେ ଆମେ ବର୍ଷା ଆରମ୍ଭ ହେଲେ ତାକୁ ତଳି ରୁହୁ, ତଳି ପକାଉ, ତଳି ପକେଇଲା ପରେ ତାକୁ ମାସକ ପରେ ତାକୁ ରୁଆ ଯାଏ।
2: ଏବେ କଣ ଚାଲିଛି ଆପଣ?
4: ଏବେ ବାଦାମ ଚାଷ ଉଠିଲା ଖରାଦିନେ, ନଭେମ୍ବର ମାସରେ ବାଦାମ ପଞ୍ଜି ପଡ଼େ କାର୍ତ୍ତିକ ମାସରେ। ତାପରେ ବାଦାମ ଚାଷ ପରେ ପୋଟଳ, ବାଇଗଣ ଆଉ କଲରା, କଖାରୁ ଏସବୁ ଲାଗେ ଆଉ।
2: ଏବେ ଜମିରେ ପନିପରିବାରେ କଣ ଅଛି ଆପଣଙ୍କର?
4: ଆମର ବର୍ତ୍ତମାନ ପୋଟଳ ଚାଷ କରିଛୁ।
2: ଆଚ୍ଛା ଆଚ୍ଛା ଆଚ୍ଛା ଭାଇ, ପୋଟଳ ଚାଷ କରିବା ପାଇଁ ହେଲେ ଜମିଟାକୁ କେମିତି ପ୍ରସ୍ତୁତ କରିବାକୁ?
4: ପ୍ରଥମତଃ ତାକୁ ଆଗେ ହଳ କରିଦବ, ହଳ କରିସାରିଲା ପରେ ତାଥିରେ ମନ୍ଦା କରିବ, ମନ୍ଦା କରିକି ଚାରା ଲଗେଇବ। ସେଥିରେ ଯଦି ରାସାୟନିକ ସାର ଦବ ତାହେଲେ ତ ପୋଟଳ ଟିକେ ଗ୍ରୋଥ ହବ, କାରଣ ଯୋଉ ରାସାୟନିକ ମେଡିସିନ ପଡୁଛି, ରାସାୟନିକ ମେଡିସିନ ପଡିବା ଦ୍ୱାରା ସେଇଟା ଶୀଘ୍ର ବଢିଯାଉଛି। କିନ୍ତୁ ଯଦି ଜୈବିକ ସାର ଦବା, ସୋରିଷ ପିଡ଼ିଆ ହଉ, ପୋଲାମ ପିଡ଼ିଆ ହଉ, କିମ୍ବା ଆମର ବାଦାମ ପିଡ଼ିଆ ହଉ, ଏସବୁ ଦେଇକିରି ଯଦି ପୋଟଳ ଲଗେଇଲା ବେଳେ ତାକୁ ମନ୍ଦା ଖୁରୁସେଇକିରି ତାକୁ ଗୋବର ଖତ, କିଛି ସୋରିଷ ପିଡ଼ିଆ ଦେଇକି ଲଗେଇବା, ତାହେଲେ ସେ ଗଛରୁ ବହୁତ କିଛି ପିଲ ବାହାରିବ ଏବଂ ଫଳ ବି ଅଧିକ।
2: ତେଣୁ ଆପଣ କଣ ଜୈବିକ?
4: ଆମେ ଜୈବିକ ସାର ଦଉଛୁ।
2: ଏବେ କଣ ଜୈବିକ ସାର ଦିଅନ୍ତି?
4: ମୁଁ ଦିଏ ଏ ପୋଲାମ ପିଡ଼ିଆ ଦିଏ, ଗୋବର ଖତ ଦିଏ, କିମ୍ବା ସୋରିଷ ପିଡ଼ିଆ ଦେଇ ଏସବୁ ଦିଏ।
2: ଦେଶୀ ଗାଈ ଅଛନ୍ତି? ଆଚ୍ଛା, ତାହେଲେ କମ୍ପୋଷ୍ଟ ବି ନିଜ ଘରେ ପ୍ରସ୍ତୁତ କରୁଛନ୍ତି, ଦଉଛନ୍ତି। ଯୋଉ ଲଗେଇଛନ୍ତି ପୋଟଳ, କେତେ ଲଗେଇଛନ୍ତି, କେତେ ଜମିରେ?
4: ବିଲ ମାଣେ ହବ ମାନେ 40 ଡିସିମିଲ।
2: 40 ଡିସିମିଲରେ ଆପଣ ପୋଟଳ ଲଗେଇଛନ୍ତି, ଏଇ 40 ଡିସିମିଲ ପାଇଁ ଆପଣଙ୍କର କେତେ ସବୁ ଖତ ଦଉଛନ୍ତି? ଜୈବିକ ଖତ?
4: ଜୈବିକ ଖତ ସେଥିରେ ଗୋଟେ ଟ୍ରିପ୍, ଟ୍ରାକ୍ଟରରେ ଗୋଟେ ଟ୍ରିପ୍ ଖତ ଦିଆଯାଉଛି। ମନ୍ଦାରେ ତାକୁ ଗୋଟେ ଥର ମିଶେଇ ଦବ, କିନ୍ତୁ ଯେତେବେଳେ ପୋଟଳ ଚାରା ଲଗେଇବା ମନ୍ଦା କରିକିରି, ସେଥିରେ 1-2 କିଲୋ ଲେଖା ଖତ ମନ୍ଦାରେ ମିଶେଇ ଦବାକୁ ପଡିବ। ଆଉ ସୋରିଷ ପିଡ଼ିଆ ମାନେ 25 ଗ୍ରାମରୁ 50 ଗ୍ରାମ ଭିତରେ ଦବାକୁ ପଡିବ, କାରଣ ସୋରିଷ ପିଡ଼ିଆ ଟିକେ ରାଗ ରହୁଛି, ମନ୍ଦା ପୋଟଳ ଚାରା ଗଛ ପୋଚା କରିଦବ।
2: ଆପଣଙ୍କୁ ସେ ଗୋବର ଖତ ତାପରେ ଏମିତି ମିଶେଇକିରି ଦଉଛନ୍ତି। ଯୋଉ ଚାରାଟା ଆଣୁଛନ୍ତି ପୋଟଳର, କୋଉଠୁ ଆଣୁଛନ୍ତି ଆପଣ?
4: ଆମର ସେଟା କାଲକାଟାରୁ ଆସୁଛି, ବର୍ଦ୍ଧମାନରୁ।
2: କୁହନ୍ତି ପୋଟଳ ଗଛ ଲଗେଇଦେଲେ ବହୁ ବର୍ଷ ପର୍ଯ୍ୟନ୍ତ ସେ ଫଳୁଥିବ?
4: ନାଇଁ, ଆମର ସେଟା ଧୋୟା ଅଞ୍ଚଳ ମାନେ ବର୍ଷା ଦିନେ ପାଣି ହେଇଯାଏ।
2: ଆଚ୍ଛା,
4: ନଦୀରେ ଆମର ରାଜୁଆ ନଦୀ ଦାଢ ଜମି, ବର୍ଷା ଆରମ୍ଭ ହେଇଗଲେ ସେ ସବୁ ବୁଡ଼ିଯାଏ, କେବଳ ଖରାଦିନେ ପୋଟଳ ହୁଏ।
2: ବର୍ଷକୁ ବର୍ଷ ଚେଞ୍ଜ କରନ୍ତି? ଚେଞ୍ଜ କଲେ ବି ଭଲ ଫଳ ହୁଏ ନା ନାହିଁ?
4: ଯଦି ପ୍ରତିବର୍ଷ ଚେଞ୍ଜ କରିବ ତାହେଲେ ଫସଲଟା ଭଲ ହୁଏ,
2: ଭଲ ହଉଛି। ଏଇନେ କଣ ପୋଟଳ ଫଳି ସାରିଲାଣି?
4: ପୋଟଳ ଫଳ ଆରମ୍ଭ ହେଇଗଲାଣି, ଦୋଳ ପୂର୍ଣ୍ଣିମା ଠାରୁ ପୋଟଳ ତୋଳା ଆରମ୍ଭ ହେଲାଣି।
2: ଆଚ୍ଛା, ଯୋଉ ଚାରା ଲଗେଇଲା ପରେ କେମିତି କଣ ସବୁ ଯତ୍ନ ନିଅନ୍ତି?
4: ଚାରା ଲଗେଇ ସାରିଲା ପରେ ଗଛ ମନ୍ଦା ଉପରକୁ ଉଠିଗଲା ବେଳେ ତ କୋଡ଼ାକୋଡ଼ି କରିବା, ପାଣି ମଡେଇବା, ତାପରେ ସେଥିରେ ଆଉ କିଛି ଯୋଉ ଆମର ପୋକ ଲାଗିଲେ ବୋଲି ଆମେ ତାକୁ କଣ କରୁ ନା, ଯୋଉ ଲିମ୍ବ ପତ୍ର, ଯୋଉ ଦେଶୀ ଗାଈର ମୂତ, ଲିମ୍ବ ପତ୍ର ପକେଇଦବା, ସେଥିରେ କିଛି ଦିନ ରଖିଦେଲା ପରେ ସେ ଯୋଉ ପୋଚ ହେଇଗଲା ପରେ ତାକୁ ଯୋଉ ପାଣିଟାକୁ ନେଇକି ଆମେ ସ୍ପ୍ରେ କଲେ ସେ ତାର ପୋକ ଲାଗିବେନି।
2: ତେଣୁ ପୁରା ଜୈବିକ ପ୍ରଣାଳୀରେ ଆପଣ ସବୁ କରୁଛନ୍ତି, ଯାହାଦ୍ୱାରା କି ଖାଇବା ପାଇଁ ଭଲ, ରୋଗ ହବ ନାହିଁ।
4: ଆମେ ଯେତେବେଳେ ଧାନ ଚାଷ କରୁଛୁ

0: ଆମେ ଧାନରେ ପିଡ଼ିଆ ପକଉନୁ, ରାସାୟନିକ ସାର ପକଉନୁ,
1: ହଁ
0: କାହିଁକି ନା ଆମେ ତାକୁ ନିଜେ ଖାଉଛୁ।
1: ହଁ ହଁ
0: ସେଥିପାଇଁ ଖାଦ୍ୟଟା ଆମକୁ ଭଲ ଲାଗୁଛି, ବହୁତ ମିଷ୍ଟକର ରହୁଛି। ମାନେ ଜୈବିକ ଖାଦ୍ୟ କେମିତି କରିବ ନା, ଯୋଗୁଁ ଆମର ଧନିଚା ଅଛି, ଧନିଚା ବୁଣିଦେବା, ବର୍ତ୍ତମାନ ରଜଠୁ ଧନିଚା ବୁଣା ହେଇଯିବ। ଧନିଚା ବୁଣା ହେଇଗଲା ପରେ ସେ ଗଛ ବଡ଼ ହେଲେ, ବର୍ଷା ହେଲେ ତାକୁ ଆମେ କାଦୁଅ କରିଦେବା, ତାପରେ ତଳି ରହିବା। ସେଥିରେ ଆମେ ଏଇ ପୋଲାଙ୍ଗ ପିଡ଼ିଆ ଦେଲେ, ପୋଲାଙ୍ଗ ପିଡ଼ିଆରେ ଦୁଇଟା ଲାଭ ହଉଛି କ'ଣ ନା, ଯୋଉ ପିତା ରହୁଛି, ପିତା ରହିଲେ ସେ ଯୋଉ ଗଛ ଧାନ ଯୋଉ କାଣ୍ଡ ବିନ୍ଧା ପୋକ ଲାଗନ୍ତି ସେ ଆଉ ଲାଗିବେନି, ତେଣୁ ଧାନଟା ଆଉ କ୍ଷତି ହବନି, ଆଉ ଧାନର ଅମଳ ବି ଭଲ ହବ।
1: ପୋଲାଙ୍ଗ ଗଛ ଆପଣଙ୍କର ଅଛି?
0: ନାଇଁ, ଗଛ ନାଇଁ, ପିଡ଼ିଆ ମିଲ୍ରୁ କିଣିକି ଆଣିବାକୁ ପଡୁଛି।
1: ଆପଣ ଚାରା ଲଗେଇଲା ପରେ ଗଛ କେତେ ଦିନ ବଡ ହବ, ତାପରେ ଫୁଲ ଫଳ ଆସିବ?
0: ଧାନ ଫସଲ
1: ଆମର ପୋଟଳ,
0: ପୋଟଳ ଦୁଇ ମାସ ଖଣ୍ଡେ ଯିବ। ତମର ଯେ ପରିମାଣରେ ଯେମିତି ତାକୁ ଯତ୍ନ ନବ, ଚାଷ ମାନେ ପ୍ରଣାଳୀ ଭାବରେ କରିବ, ସେମିତି ଫରାକୁ ଦେଖିକିରି ପାଣି ମଡ଼େଇଲେ ସେ ଦୁଇ ମାସ ଭିତରେ ଫଳ ଆସିଯିବ।
1: ମାନେ ଦୁଇ ମାସ ଭିତରେ ଫଳ ଆସିଲା ପରେ ମାନେ ଅମଳ କଲା ବେଳକୁ କେତେ ଦିନ?
0: ଗଛ ମାଡ଼ିଗଲା ପରେ ତ ଫଳ ଆସିଯାଏ, ସେଇ ଦୁଇ ମାସ ପରେ ପରେ ଆସ୍ତେ ଆସ୍ତେ ସେ
1: ଅଢେଇ ମାସ ବେଳକୁ ଆପଣ ଅମଳ କରିଦେଇଥିବେ ନାଇଁ କି? ଏବେ କଣ ଯୋଉ ପୋଟଳ ବିକ୍ରି କରୁଛନ୍ତି ବଜାରରେ ବିକ୍ରି କରୁଛନ୍ତି ନା?
0: ବଜାରରେ ବିକ୍ରି ହଉଛି।
1: କେତେ ଦରରେ ଛାଡୁଛନ୍ତି ଆପଣ?
0: ଆମେ ପୋଟଳ ବର୍ତ୍ତମାନ 40 ଟଙ୍କାରେ ବିକ୍ରି ହଉଛି।
1: 40 ଟଙ୍କାରେ ବେପାରୀଙ୍କି ଦେଇ ଦଉଛନ୍ତି?
0: ବେପାରୀଙ୍କି ଦିଆଯାଉଛି, ବେପାରୀ ନେଲେ ତାଙ୍କୁ 30 ଟଙ୍କାରେ ଦିଆଯାଉଛି, କିନ୍ତୁ ଯଦି ହାଟରେ ନେଇକି ବସି ବିକ୍ରି ହବ 40 ଟଙ୍କା 50 ଟଙ୍କା ଏଇଭଳିଆ ବିକ୍ରି।
1: ବହୁତ ବହୁତ ଧନ୍ୟବାଦ, ଆପଣ ଆସି ଆମର କାର୍ଯ୍ୟକ୍ରମରେ କହିଲେ ଆପଣଙ୍କ କଥା, ଧନ୍ୟବାଦ, ନମସ୍କାର।
2: ହେଇଟି ଜଗାନା,
3: ହଁ
2: ମାନ୍ୟପା, ଚାଷ ଅଛି ଯାହାର କି ଆନନ୍ଦ ତାହାର। ଇଏ ଭାଇ ଆମର ଏତେ ସବୁ ଚାଷ କରୁଛନ୍ତି, ଆଉ ଚାଷ କରିକି 5 ପ୍ରାଣୀ କୁଟୁମ୍ବ ପୋଷିବା ସହିତ ନିଜର ଆର୍ଥିକ ଗୁଜୁରାଣ ବି ମେଣ୍ଟଉଛନ୍ତି ସେଇଥିରେ।
1: ହଁ ପରା,
2: ତାଙ୍କର ଏଇ କଥା ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ଅପା।
1: ହଁ, ସେଇ ସିନା ଯୋଗାଉଛି ଦୁନିଆକୁ ଆହାର, ସତ କଥା ଅନାମ ଯାହା କହିଲା। ଭାଇଙ୍କର ଅନୁଭୂତି ବହୁତ ବଢ଼ିଆ ଲାଗିଲା, ଅନ୍ୟ ଭାଇ ଭଉଣୀ ମାନେ ମଧ୍ୟ ଅନୁସରଣ କରି ଆଗକୁ ଆଗକୁ ଯାଆନ୍ତୁ। ତେବେ ବହୁତ ବହୁତ ଧନ୍ୟବାଦ ଜଗାନା। ଦେଖୁନ ଘଡିକି ସମୟ ହେଲାଣି।
3: ହେଇଟି ଅନାମ, ଇ କୋଠ ଘରେ ସମୟ ଜଣା ପଡୁନି, କିନ୍ତୁ ଆମକୁ ଫେରିବାକୁ ପଡିବ।
2: ହଁ, ଫେରିବାକୁ ତ ପଡିବ, ସମୟଟା କେତେବେଳେ ସରିଗଲା ଜଣା ପଡ଼ିଲାନି।
1: ତେବେ ଜଗାନା, ଆଜି ତ ଆମର ସମୟ ହେଇଗଲାଣି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖିବା। ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନ୍ୟପା,
2: ମୁଁ ଅନାମ,
3: ଆଉ ମୁଁ ଜଗନ୍ନା,
2: ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣିଲେ କୃଷି ଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ ଆକାଶବାଣୀ ପୁରୀ। ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଉଦିତ ନାରାୟଣ, ରୂପ କୁମାର ରାଥୋଡ, କଥାଚିତ୍ର ଦିୱାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

0: କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆକାଶବାଣୀ ପୁରୀ ଶୁଣନ୍ତୁ ଶ୍ରୀ ଜଗନ୍ନାଥ ଭଜନ। କଣ୍ଠଶିଳ୍ପୀ ପିନାକୀ ନାୟକ। ଗୀତ ରଚନା ଅଲେଖ ବିଶ୍ୱାଳ।